48 ଶତାବ୍ଦ ଆଷାଢ଼ ମାସ 15 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 6 ତାରିଖ ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58 ମିନିଟ୍

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କ୍ଷେତ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ, ଶିଳ୍ପୀ ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତଟି, ରଚନା କରିଛନ୍ତି ପଞ୍ଚାନନ ନାୟକ।

ସୁରେଶ ୱାଡକର ଗାଇଛନ୍ତି କାର୍ଯ୍ୟକ୍ରମର ଭକ୍ତିଗୀତଟି। ରଚନା ଅରୁଣ ମନ୍ତ୍ରୀ।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ଗୋବିନ୍ଦ ଚନ୍ଦ୍ର ସେନାପତି, ତୃପ୍ତି ଦାସ, ପଙ୍କଜ ଜାଲ, ନମିତା ଅଗ୍ରୱାଲ, ସୁରେଶ ୱାଡେକର ଏବଂ ଜ୍ୟୋତ୍ସ୍ନା ଦାସ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଳେବେଳେ ଯୁକ୍ତିବାଦୀ ମନ ପ୍ରଶ୍ନ କରେ, ଶ୍ରୀଜଗନ୍ନାଥ ଯଦି ଏଡ଼େ ବିଚିତ୍ରକର୍ମା, ତେବେ ସେ କଳା ପାହାଡ଼ର ଆକ୍ରମଣକୁ ବରଦାସ୍ତ କଲେ କିଭଳି? ବାରମ୍ବାର ଯବନମାନଙ୍କର କଦର୍ଥନା ସହିଲେ କିଭଳି? କାହିଁ କିଛି ତ କରିପାରିଲେ ନାହିଁ। ସତ କଥା, ଜଗନ୍ନାଥଙ୍କ ବିଗ୍ରହକୁ ଏହିଭଳି ସମୟମାନଙ୍କରେ ସୁରକ୍ଷା ଦେବା ପାଇଁ ତାଙ୍କ ସେବକମାନେ ବିଭିନ୍ନ ଗୋପନୀୟ ସ୍ଥାନକୁ ନେଇଛନ୍ତି। ମନରେ ପ୍ରଶ୍ନ ଆସେ, ଯେଉଁ ଠାକୁର ନିଜେ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେ ଆମକୁ କ'ଣ ଉଦ୍ଧାର କରିବେ? ଯୁକ୍ତି ଦୃଷ୍ଟିରୁ ଏ ପ୍ରଶ୍ନଟି ଠିକ୍, କିନ୍ତୁ ଆଧ୍ୟାତ୍ମିକ ବିଚାରରେ ଏ ପ୍ରଶ୍ନର କୌଣସି ଅର୍ଥ ନାହିଁ। ଠାକୁର କ'ଣ ମୂର୍ତ୍ତିରେ ଥାନ୍ତି? ସେ ଥାନ୍ତି ଆମ ବିଶ୍ୱାସରେ। ଆମେ ଯଦି କହିବା କ'ଣ ଏ ବଡ଼ ଦେଉଳ, କ'ଣ ଏ କାଠର ଦେବତା, ଆମ ପାଖରୁ ଠାକୁର ଉଭେଇ ଯିବେ। ଅଥଚ ସେହି ଠାକୁରଙ୍କୁ ଦେଖି କାହାର ଦେହ ଜ୍ଞାନ ରହୁନାହିଁ। କିଏ ଅଧୀର ହୋଇ ଉପରକୁ ହାତ ଟେକି ନାଚୁଛି, କିଏ ଠିଆ ହୋଇ ଚାହିଁଛି, ଆଖିରୁ ଧାରଧାର ଲୁହ ବୋହିଯାଉଛି, କାହାର କଣ୍ଠ ବାଷ୍ପାକୁଳ ହୋଇଯାଉଛି। ସବୁ ଲୋକଙ୍କର କ'ଣ ଏକଥା ହୁଏ ନା? ସବୁ ଲୋକଙ୍କର ବ୍ୟାକୁଳତା ସମାନ। କିଏ ଲୋକଙ୍କୁ ଦେଖିବା ପାଇଁ ବିଚିତ୍ର ବେଶଟିଏ ପଡ଼ିଛି, କିନ୍ତୁ ଆଉ ଜଣେ ଠାକୁରଙ୍କୁ ଦୂରରୁ ଦେଖି ଏକାନ୍ତରେ ତାଙ୍କ ଭାବରେ ଭାବିତ ହୋଇ ଲୁହ ଗଢ଼ଉଛି। ସମସ୍ତଙ୍କୁ ଠାକୁରଙ୍କ ରୂପ ତ ଏକାପରି ଦିଶୁଛି, କିନ୍ତୁ ଦେଖନ୍ତୁ ପ୍ରତ୍ୟେକଙ୍କର ଅନୁଭବ କିଭଳି ଭିନ୍ନ ଭିନ୍ନ। ମୋ ଭିତରେ ଭାବ ଯେତିକି ଅଛି ତାରି ଆଧାରରେ ମୁଁ ଠାକୁରଙ୍କୁ ଦେଖୁଛି, ଆପଣଙ୍କ ଭିତରେ ଯେତିକି ଭାବ ଅଛି ତାରି ଆଧାରରେ ଆପଣ ଦେଖୁଛନ୍ତି ଠାକୁରଙ୍କୁ। ତେବେ ଗୋଟିଏ କଥା ଆମେ ବାରମ୍ବାର ଶୁଣିଛୁ, ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ଯେତିକି ଭାବ ଲୋଡ଼ା, ସେତିକି ଯଦି ଭାବ ଅଛି ଭିତରେ, ତେବେ ଅନୁଭବରେ ଆସିଯିବେ ଠାକୁର। ଏହି ଅନୁଭବରେ ଆସିଥିବା ଅବସ୍ଥାରେ ହିଁ ଭୋକିଲା ବନ୍ଧୁ ମହାନ୍ତିଙ୍କୁ ସୁନାଥାଳିରେ ମହାପ୍ରସାଦ ମିଳିଯାଇଥିଲା, ବାଲିଗାଁ ଦାସ ହାତରୁ ନଡ଼ିଆ ଚାଲିଯାଇଥିଲା। ଏମିତି କେତେ କଥା ଘଟିଛି ତାର ହିସାବ ନାହିଁ। ଜଣେ ଡାକ୍ତର ତାଙ୍କ ପୁଅ ବୋହୂଙ୍କୁ ଧରି ଯାଇଥିଲେ ବଡ଼ଦେଉଳ। ପୁଅ ବିଦେଶରେ ରହେ, ଠାକୁର ଦେଖା ସରିଲା, ଆନନ୍ଦ ବଜାରରେ ବୁଲୁ ବୁଲୁ ପୁଅ ହଠାତ୍ ମନ କଲା ଗୁଆ ଘିଅରେ ହେଇଥିବା କାକରା ମିଳିଲେ ଖାଆନ୍ତେ, ତା ପୁଣି ଠାକୁରଙ୍କ ପାଖରେ ଭୋଗ ଲଗା ହେଇଥିବ। ଡାକ୍ତର ଜଣଙ୍କ ପୁଅକୁ କହିଲେ ତାହା କେଉଁଠୁ ମିଳିବ, ସେ ଦୁର୍ଲଭ ପଦାର୍ଥ, ରାଜା ମନ୍ଦିର ପ୍ରଶାସକ କିମ୍ବା ବଡ଼ ବଡ଼ ସେବକ ରାଜଗୁରୁ ଏମାନଙ୍କୁ ସେସବୁ ମିଳେ, ସାଧାରଣ ଲୋକଙ୍କୁ ତାହା ମିଳିବାର ପ୍ରଶ୍ନ ନାହିଁ। ତୁ ଏମିତି ଦୁର୍ଲଭ ପଦାର୍ଥଟି ଇଚ୍ଛା କଲୁ ଯେ ଆମେ କେଉଁଠୁ ପାଇବା, ସେ ଭୋଗ ତ ମିଳିବାର ନଥିଲା। ଫେରି ଆସିବା ପାଇଁ ସେମାନେ ସଜବାଜ ହେଉଛନ୍ତି, ହଠାତ୍ ଜଣେ ଆସି ପହଞ୍ଚିଲେ ଏବଂ ଏକ ସୁନ୍ଦର ବଡ଼ କାକେରା ଉପରେ କାଜୁ ଦ୍ରାକ୍ଷା ସବୁ ଦିଆହେଇଛି ଡାକ୍ତରଙ୍କ ପୁଅ ହାତରେ ଦେଇଦେଲେ, କହିଲେ ନେ। ସେ କିଏ ତାଙ୍କର ପରିଚୟ ପଚାରିବା ଆଗରୁ ସେ ତୁରନ୍ତ ବାହାରିଗଲେ। କି ଅଦ୍ଭୁତ ଭାବରେ ଘଟଣାଟି ଘଟିଲା କେହି କିଛି ବୁଝିପାରିଲେ ନାହିଁ। କାକରାରୁ ଟିକିଏ ଭାଙ୍ଗି ଦେଖିଲା ବେଳକୁ ଗୁଆ ଘିଅରେ ତିଆରି ସ୍ୱାଦିଷ୍ଟ କାକରା, ମହମହ ବାସ୍ନା, ଭାବରେ ବୁଡ଼ିଯାଇ ଆଖିରୁ ଲୁହ ଖସୁଥିଲା ସମସ୍ତଙ୍କର। ଏକଥା କାହାକୁ କହିଲେ କିଏ ବିଶ୍ୱାସ କରିବ? ଏମିତି କେତେ କେତେ ଅନୁଭବ ଅଛି ଭକ୍ତମାନଙ୍କର, ଯେଉଁମାନେ ଅନ୍ତରରେ ଭାବ ଭର୍ତ୍ତି କରି ଯାଇଛନ୍ତି, ନିର୍ମଳ ମନରେ ଠାକୁରଙ୍କର କୃପାକଣିକା ଟିକେ ପାଇବାକୁ ମନ କରିଛନ୍ତି, ତାଙ୍କ

ପାଖରେ ଠାକୁର ପହଞ୍ଚି ଯାଇଛନ୍ତି। ସେଠି କାକେରାଟିଏ ମାଧ୍ୟମ ମାତ୍ର, ଯିଏ ୟାକୁ ମନଗଢ଼ା କଥା କହି ଉଡ଼େଇ ଦେବାକୁ ଚାହିଁବ ଉଡ଼େଇଦେବ, ଯିଏ ବିଶ୍ୱାସ କରିବ ତା ଭିତରେ ଥିବା ଭାବ ଓ ବିଶ୍ୱାସ ଆଉ ଟିକିଏ ବଳ ପାଇଯିବ। ଏମିତି ଅଜସ୍ର ଭାବ ପାହାଡ଼ ପାହାଡ଼ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଆରୋପିତ ହୋଇଛି, ଆଉ ସେ ଭାବ ଓ ବିଶ୍ୱାସଗୁଡ଼ିକ ଆମମାନଙ୍କ ପାଖରୁ ହିଁ ଯାଇଛି। ସେଇଥିପାଇଁ ଠାକୁରମାନେ ଅଧାଗଢ଼ା ହୋଇ ରହିଗଲେ କବାଟ ଖୋଲିଦେବାରୁ ଶିଳ୍ପୀ ଉଭେଇଗଲେ ବୋଲି ଯେଉଁ କିମ୍ବଦନ୍ତୀଟି ଅଛି, ତାହା ଗୋଟିଏ ସତ୍ୟକୁ ଇଙ୍ଗିତ ଦେଉଛି ଯେ ଗୁଡ଼ାଏ ମତ, ଗୁଡ଼ାଏ ପଥ, ଗୁଡ଼ାଏ ସିଦ୍ଧାନ୍ତ ଆଉ ବିଚାରକୁ ନେଇ ଠାକୁରମାନଙ୍କର ରୂପକଳ୍ପନା କରି ଅନୁଭବୀ ବିଦ୍ୱାନ ଶିଳ୍ପୀ ବୁଝି ବିଚାରି ଏଭଳି ବିଗ୍ରହକୁ ତିଆରି କରିଛନ୍ତି। ସେଇଥିପାଇଁ ସେ ବିଗ୍ରହ ହୋଇଛନ୍ତି ବିଶ୍ୱଦେବତା ଜଗନ୍ନାଥ। ସେ ମହାଭାବମୟ ଦେବତା ଆମ ପାଖରେ ଭାବ ଅଛି ବୋଲି ଆମ ହୃଦୟକୁ ଛୁଉଁଛନ୍ତି। ଯାହା ପାଖରେ ଭାବଟି ନାହିଁ, ତା ପାଇଁ ସବୁ ଦେବତା କାଠ ବା ପଥର।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ ଶହେ ବର୍ଷ ସହବାସ କରିବା ପରେ ତାଙ୍କର ନଅ କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି ନଅ ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଉରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ।

ଆଜି ସକାଳ 7:25ରେ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଗୀତାଞ୍ଜଳି ଶୁଣିବେ ଦୁଇଟି ଭାଗରେ। ପ୍ରଥମ ଭାଗ ସକାଳ 8:15 ଏବଂ ଦ୍ୱିତୀୟ ଭାଗ ସକାଳ 8:45। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30।

ସହଲା କାର୍ଯ୍ୟକ୍ରମ ଦିନ 12ଟାରେ ଏଥିରେ ରହିଛି ଓଡ଼ିଶୀ କୀର୍ତ୍ତନ ମହିଳା ମହଲ ଦିନ 1:20। ଭକ୍ତିଗୀତ ଶୁଣିବେ ସନ୍ଧ୍ୟା 6ଟାରେ 6:15 ସୁଗମ ସଙ୍ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ସନ୍ଧ୍ୟା 6:30 ଆଜି ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ପ୍ରଚାର କରିବୁ କୋଲଗୀତ। ଚାଷୀ ଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ରାତି 8:30 8:40 ଗୀତ ଅତୀତ। ଦାସକାଠିଆ ଗୀତ ଶୁଣିବେ ଆଜି ରାତି 10ଟାରେ ରାତି 10:30 ଏକକ ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନିଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ୍ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ଭିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ

0: ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
1: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି, ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା, ଜ୍ୱର, କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉଁ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, TB ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉଁ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ, ବିଷାଦ ରୋଗ, ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ୍ ଡିପ୍ରେସିଭ୍ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ

0: চিকিৎসা পদ্ধতি কগনিটিভ বিহেভিয়ারাল থেরাপি এ দিগরে ফলপ্রদ চিকিৎসা অনেক বিষাদ প্রতিরোধক ঔষধ অছি যাহাকু আমি মুড এলিভেটর বা আন্টি ডিপ্রেসন শ্রেণীভুক্ত করিথাউ সেসবুকু সেবন কলে তিন মাস রু ছ মাস মধ্যে বিষাদরু মুক্তি মিলে আত্মহত্যার উদ্যম বা ভাবনাকু আমি গম্ভীর সমস্যা বলে ভাবি তাকু বিদ্যুৎ শক চিকিৎসার জলদি দূর করে পারিবা ঔষধীয় চিকিৎসা সহ নিয়মিত ব্যায়াম ক্রীড়া সূর্যকিরণের প্রাত ভ্রমণ বা সায়ম ভ্রমণ সামাজিক জীবন সহ মিশিবা পর্বপর্বাণীরে প্রবচনরে একাটি হবা মনর বিষাদ লাঘব করিথায় ঈশ্বরঙ্ক প্রার্থনা যোগ ধ্যান সৎ চিন্তা দ্বারা আমি মানসিক বিষাদকু প্রতিহত করি পারিবা এবং নিয়মিত ভাবে চিকিৎসারে রহি আমি মানসিক বিষাদকু দূরীভূত করি পারিবা।
1: আমার স্বাস্থ্যের শুনুলে বিষাদ রোগ আলোচনা করে ডাক্তার নীলমাধব রথ। আকাশবাণী কটক সময় বর্তমান সকাল 7:15 শুনন্তু ওড়িয়ারে সংবাদ।
2: ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମସିହା ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡ଼ର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ।

ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5,400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7177-2331-4443-1048-1 এবং 2371-7106 নম্বরক ডায়াল করিবাকু হেব। ইয়া ব্যতীত শ্রোতামানে 9289094044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্ক এয়ার মাধ্যমে প্রশ্ন পচারি পারিবে। ভারতীয় পানিপাগ বিভাগ পক্ষরু ওড়িশা সমেত গুজরাট, কোঙ্কণ, গোয়া, ছত্তিশগড় এবং কেন্দ্রীয় মহারাষ্ট্রে আজ প্রবলরু অতিপ্রবল বর্ষা নেই রেড আলার্ট জারি করা যাইছি। বিভাগীয় সূচনা অনুযায়ী অতিপ্রবল

0: ବର୍ଷା ହେବା ନେଇ ଓଡ଼ିଶାରେ 7 ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡସ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପଭି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା।

ଅମ୍ଳଜାନ ବିତରଣ କରିବାର ଶକ୍ତି ନାହିଁ, ତାଠାରୁ ଆହୁରି ଅଧିକ ମାନସିକ ସ୍ତରରେ ମଣିଷର ଉଦ୍ବିଗ୍ନତାକୁ ଦୁଶ୍ଚିନ୍ତାକୁ ଲାଘବ କରିବାର ଶକ୍ତି ମଧ୍ୟ ରହିଛି। ମଣିଷର ସବୁ ନକାରାତ୍ମକତା ଭାବନାକୁ ଦୂର କରିବାକୁ ମଧ୍ୟ ସାମର୍ଥ୍ୟ ରହିଛି। ଗଛଟିଏ ଲଗେଇବା, ତା ସବୁ ଜିମାରେ ମୁଗ୍ଧ ହେବା, ଛୋଟ ଚାରା ଗଛଟିଏକୁ ବଡ଼ କରିବାରେ ଆନନ୍ଦିତ ହେବା, ଫୁଲର କୋମଳତାରେ ବିଭୋର ହେବା ମଣିଷକୁ ଏକ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଏହି ବନ ମହୋତ୍ସବ ଆମ ସମସ୍ତଙ୍କ ମନରେ ଏହି ଧାରଣା, ଏହି ସଚେତନତା ସୃଷ୍ଟି କରିବା ଅତି ଆବଶ୍ୟକ ଅଟେ। ତେବେ ଏହି ବନ ମହୋତ୍ସବ ସମ୍ପର୍କରେ ଶେଷ କଥାଟି ରହିବ, ମଣିଷ ସବୁବେଳେ ନିଜ ନିଶ୍ୱାସକୁ ସବୁଠାରୁ ଆତ୍ମୀୟ ଆଉ ନିଜର ବୋଲି ଭାବିଥାଏ, କିନ୍ତୁ ନିଶ୍ୱାସରେ ଯିଏ ପ୍ରାଣଶକ୍ତି ଦାତା, ଯିଏ ଗଛ, ଏକଥା ଆମେ ଆଜି ଯାଏ ଭାବିପାରି ନାହୁଁ। ଏହା ସଭ୍ୟ ଓ ଆଜିର ବିଜ୍ଞାନ ଓ ସୂଚନା ପ୍ରଯୁକ୍ତିର ବିଶ୍ୱରେ ସବୁଠାରୁ ବଡ଼ ଅସଚେତନତା ଅଟେ ଏବଂ ସବୁଠୁ ସଭ୍ୟ ମଣିଷର ଏହା ଏକ ବିଫଳତା ଅଟେ। ତେଣୁ ଆମକୁ ଏହି ସପ୍ତାହ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଗଛର ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ସଚେତନ ରହିବାକୁ ପଡିବ। ଅନ୍ତତଃ ପ୍ରତ୍ୟେକ କାର୍ଯ୍ୟରେ ଗଛଟିଏ ଲଗେଇବା ପାଖରୁ ତାର ସୁରକ୍ଷା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଭାଗିଦାର ହେବା ପାଇଁ ପଡିବ।

0: ଉପକୂଳବର୍ତ୍ତୀ ଅଞ୍ଚଳ ହେଉ ବା ଉପଦ୍ରୁତ ଅଞ୍ଚଳ, ସବୁ ଅଞ୍ଚଳରେ ପୁରାତନ ଜନବସତି ଅର୍ଥାତ୍ ଗାଁ ମାନେ ନିଜର ଭୌଗୋଳିକ ସ୍ଥିତି ଓ ସାଂସ୍କୃତିକ ଗାରିମାକୁ ନେଇ ପରିପୃଷ୍ଟ। ତେବେ ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ନୂଆନନ୍ଦପୁର ଗାଁର କଥା କହିଛନ୍ତି କବିତା ଦାସ।
1: ନମସ୍କାର, ମୁଁ କବିତା ଦାସ ନୂଆନନ୍ଦପୁର ରଣପୁର ନୟାଗଡ଼ରୁ କହୁଛି। ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ଗାଁଟି ନାଜାର ନୂଆନନ୍ଦପୁର। ରଣପୁର ସହର ଠାରୁ ମଣିନାଗ ପାଦଦେଶରେ 5 କିଲୋମିଟର ଗଲା ପରେ ଏହି ଗାଁ ପଡ଼େ। ଏ ପାଖେ ମଣିନାଗ ପର୍ବତ, ଯେଉଁଠାରେ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ବିରାଜମାନ କରନ୍ତି ଏବଂ ଅନତି ଦୂରରେ ପରିଦୃଶ୍ୟମାନ କବିବର ରାଧାନାଥ ରାୟ ବର୍ଣ୍ଣିତ ଧାନ୍ୟ ଓ ଗୌଣିଆ ପର୍ବତ। ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଗାଁର ଗୋଟିଏ ପାଖରେ ପାହାଡ଼ ତ ଅନ୍ୟପଟରେ ବିସ୍ତୀର୍ଣ୍ଣ ଶସ୍ୟ କ୍ଷେତ୍ର ଏବଂ ତା ମଧ୍ୟରେ କୁଳୁକୁଳୁ ନାଦ କରି ବହିଯାଉଛି ଛୋଟ ନଈଟି। କୃଷି ଉପରେ ନିର୍ଭର କରୁଥିବା ଲୋକମାନେ ଖରାଦିନେ ଏହି ନଦୀ ପାଣି ବ୍ୟବହାର କରି ଫସଲ ଫଳାଉଥାନ୍ତି। 50 ପରିବାରକୁ ନେଇ ଗଠିତ ଏହି ଗ୍ରାମର ଲୋକ ସଂଖ୍ୟା ପ୍ରାୟ 300 ଉର୍ଦ୍ଧ୍ୱ ହେବ। ପାଖରେ ଅଛି ପୁରୁଣା ନନ୍ଦପୁର ଗାଁ। ସେହି ଗାଁରୁ ଅଧିକାଂଶ ଲୋକ ଆସି ଏଠାରେ ବସବାସ କରି ନୂଆ ଗାଁଟିଏ ବସାଇଲେ ଆଉ ତାର ନାଁ ଦେଲେ ନୂଆନନ୍ଦପୁର, ଯାହାର ପ୍ରତିଷ୍ଠା କରିଥିଲେ ସ୍ୱର୍ଗତ କୃପାସିନ୍ଧୁ ଦାସ, ଯିଏକି ରଣପୁର ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରି ଗାଁର ନାଁକୁ ପରିଚିତ କରାଇ ଯାଇଛନ୍ତି। ଗ୍ରାମର ଏ ମୁଣ୍ଡରେ ଆରାଧ୍ୟ ଦେବୀ ମା ବାଉତିଙ୍କର ମନ୍ଦିର ଏବଂ ସେ ମୁଣ୍ଡରେ ପ୍ରଭୁ ଜଗନ୍ନାଥ ବିଦ୍ୟମାନ। ଦଶହରା ସମୟରେ ବାଉତିଙ୍କ ପୀଠରେ ସପ୍ତମୀ ଦିନ ଠାରୁ ପୂଜା ଓ ଭୋଗ ଲାଗି ହୁଏ। ପ୍ରତିବର୍ଷ ନବମୀ ଦିନ ଦେବୀଙ୍କ ପୀଠରେ ଗ୍ରାମବାସୀ ମିଳିମିଶି ଭୋଜିଭାତ କରନ୍ତି ଏବଂ ସବୁ ଲୋକ ଏକାଠି ପଙ୍କ୍ତିରେ ବସନ୍ତି। ଗ୍ରାମରେ କୁମ୍ଭକାର ସମ୍ପ୍ରଦାୟ ଅଧିକ ଥିବାରୁ ଏହି ଗାଁରେ କୁରାଳ ପଞ୍ଚମୀ ମହାସମାରୋହରେ ପାଳନ କରାଯାଏ। 5 ଧରି ହୋମ, ଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ବନ୍ଧୁବାନ୍ଧବଙ୍କ ମେଳ ଭିତରେ ଗ୍ରାମଟି ବେଶ ଉତ୍ସମୁଖର ହୋଇପଡ଼ିଥାଏ। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରେ ରଣପୁରର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡା ରଣପୁର ରାଜପ୍ରସାଦକୁ ଯିବା ବାଟରେ ଏହି ଗାଁରେ ଭୋଗ ଲାଗି ହୁଅନ୍ତି ଏବଂ ଏହି ସମୟରେ ଘଣ୍ଟ ଘଣ୍ଟା ଢୋଲ ବାଦ୍ୟରେ କୋଳାହଳମୟ ହୋଇ ଉଠି

ଗାଁଟି ବେଶ ସୁସ୍ଥ ମୁଖର ହୋଇ ପଡିଥାଏ। ଗ୍ରାମର ଜଣେ ଦୁଇ ଜଣ ସରକାରୀ ଚାକିରିଆଙ୍କୁ ଛାଡିଦେଲେ ପ୍ରାୟ ଅଧିକାଂଶ ଲୋକ କୃଷି ଓ ନିର୍ମାଣ ଶ୍ରମିକ। ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗମନାଗମନର ବିଶେଷ ସୁବିଧା ନଥିବାରୁ ସମସ୍ତେ ପ୍ରାୟତଃ ପାଖ ସହର ରଣପୁର ଉପରେ ନିର୍ଭର କରନ୍ତି। 90 ଦଶକରେ ଗ୍ରାମରେ ଅଣଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରଟିଏ ଥିଲା, ଯାହାଫଳରେ ଗ୍ରାମର ଶିକ୍ଷାର ମାନ କେତେକାଂଶରେ ବୃଦ୍ଧି ହୋଇ ଗ୍ରାମଟି ସାକ୍ଷର ସୁନ୍ଦର ଗ୍ରାମ ଭାବରେ ପରିଚିତ ଲାଭ କରିଥିଲା। ନାରୀ ଶିକ୍ଷାର ପ୍ରଚାର ଓ ନାରୀ ଜାଗରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରାଯାଇ କିଛି ପରିମାଣରେ ମହିଳା ସଶକ୍ତିକରଣ ହୋଇଥିଲେ ହିଁ ବିଶେଷ କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ଯେତେ ଦୂରରେ ଥିଲେ ମଧ୍ୟ ମୋ ଗାଁର ସ୍ମୃତି ଏବେ ବି ଅପାସୁରା। ନୂଆ ନନ୍ଦପୁର ଗାଁଟି ମୁହଁର ଭୂଗଳେ ନାହିଁ ତା ଗାର, ନୀତି ନୁ ଅଲଗେ ମୁହଁଟି ତାହାର ନା ଟି କେଡ଼େ ମଧୁର। ସୁଯୋଗ ମିଳିଲେ ଆଗକୁ ମୋ ଗାଁ ପାଇଁ କିଛି କରିବାର ଆଶା ଓ ସଂକଳ୍ପ ନେଇ ରହୁଛି।

0: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମରୁ ଏଠି ବିଦାୟ ନେଇ ରହୁଛୁ। ନମସ୍କାର।
1: ଆଜିର ପ୍ରଭାତ ପରିକ୍ରମା ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚକ ଡକ୍ଟର ସୂର୍ଯ୍ୟମଣି ବେହେରା।
2: ବଜାରରୁ ଜିନିଷ କିଣିଲା ବେଳେ ଦୋକାନୀ ପଲିଥିନ ମଣିରେ ଜିନିଷ ଦେଉଛି, ପନିପରିବା, ଫଳ, ମାଛ କି ମାଂସ, ସବୁ ଜିନିଷ ପଲିଥିନ ମଣିରେ ହିଁ ଅଣାଯାଉଛି। ଶସ୍ତା, ସୁନ୍ଦର, ହାଲୁକା ଆଉ ମଜବୁତ ଗୁଣ ହେତୁ ପଲିଥିନ ମଣିର ଚାହିଦା ଚାରିଆଡ଼େ ବ୍ୟାପି ଯାଇଛି। ପଲିଥିନ ମଣିରେ ଜିନିଷ ନେବା ଆଣିବା ପାଇଁ ସହଜ ହେଉଛି, ହେଲେ ତା କାମ ସରିଗଲା ପରେ ତାକୁ ଫୋପାଡ଼ି ଦିଆଯାଉଛି, ଚାରିଆଡ଼େ ବିକ୍ଷିପ୍ତ ଭାବରେ ପଡ଼ି ରହୁଛି, ମାଟି ତଳେ ପତି ଯାଉଛି ତ ପବନରେ ଉଡ଼ିଯାଇ ଏଣେ ତେଣେ ପଡ଼ି ପରିବେଶକୁ ଅପରିଷ୍କାର କରିଦେଉଛି। ଏଥିପାଇଁ କୁହାଯାଇଥାଏ ପଲିଥିନ ମଣି ଆମକୁ ନାକେଦମ କଲାଣି। ଏହାର ବ୍ୟାପକ ବ୍ୟବହାର ଦୃଷ୍ଟିରୁ ପରିବେଶ ଉପରେ ପଲିଥିନର କି ପ୍ରକାର କୁପ୍ରଭାବ ପଡ଼ୁଛି ତାରି ଉପରେ ବୈଜ୍ଞାନିକଗଣ ଅନେକ ଗବେଷଣା କରି ଚାଲିଛନ୍ତି। ଗବେଷଣାର ଫଳାଫଳକୁ ଦୃଷ୍ଟିରେ ରଖି ବୈଜ୍ଞାନିକଗଣ ମତ ଦିଅନ୍ତି ଯେ ପରିବେଶ ପାଇଁ ପଲିଥିନ ଏବେ ଆତଙ୍କ ଭାବରେ ଉଭା ହୋଇଛି। ଏଇଠି ମନରେ ପ୍ରଶ୍ନ ଉଠୁଥିବ, ପଲିଥିନ କେମିତି ପରିବେଶକୁ ପ୍ରଦୂଷିତ କରୁଛି? ଉତ୍ତର ଜାଣିବାକୁ ହେଲେ ପ୍ରଥମେ ପରିବେଶ କ'ଣ ଜାଣିବାକୁ ପଡ଼ିବ, ତାପରେ ପଲିଥିନର ଗୁଣ ସମ୍ପର୍କରେ ମଧ୍ୟ କିଛି ଜ୍ଞାନ ଆହରଣ କରିବା ଦରକାର। ପରିବେଶ କହିଲେ ମୁଖ୍ୟତଃ ମାଟି, ପାଣି ଆଉ ପବନକୁ ନେଇ ଗଠିତ ବୋଲି ବୁଝାଯିବ। ଜୀବଜଗତ ସେଇଥିପାଇଁ ସୃଷ୍ଟି। ଆମ ପୃଥିବୀ କଥା ଧରାଯାଉ, ଏଠାରେ ଜୀବଜଗତ ତିଷ୍ଠ ରହିବାର କାରଣ ହେଉଛି ଏକ ସନ୍ତୁଳିତ ଅବସ୍ଥାରେ ପୃଥିବୀର ପରିବେଶ ରହିଛି। ମାଟି, ପାଣି ଏବଂ ପବନ ଭିତରେ କିଛିଟା ଅସନ୍ତୁଳନ ଦେଖାଦେଲେ ପରିବେଶ ବିଷାକ୍ତ ହୋଇଉଠେ, ଫଳରେ ଜୀବଜଗତ ବଞ୍ଚିବା କଷ୍ଟକର ହୋଇଥାଏ। ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅସନ୍ତୁଳିତ ଅବସ୍ଥାକୁ ନେଇଯାଉଥିବାରୁ ଜୀବଜଗତ ଏବେ ଆତଙ୍କିତ। ବର୍ତ୍ତମାନ ପଲିଥିନ କଥା ଦେଖାଯାଉ, ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି, ପଲି ଯୁକ୍ତ ଇଥିଲିନ ସମାନ ପଲିଥିନ। ପଲି ଏକ ଗ୍ରୀକ୍ ଶବ୍ଦ, ଏହାର ଅର୍ଥ ମେନି ବା ଅନେକ, ଆଉ ଏଥିଲିନ ହେଉଛି ପେଟ୍ରୋଲିୟମ ପଦାର୍ଥ ଜାତ ଏକ ଅପରିପୃକ୍ତ ଉଦ୍ଗଙ୍ଗାରକ ବା ହାଇଡ୍ରୋକାର୍ବନ। ଅନେକ ଗୁଡ଼ିଏ ଇଥିଲିନ ଅଣୁର ମିଶ୍ରଣରୁ ହିଁ ପଲିଥିନ ପ୍ରସ୍ତୁତ ହୋଇଥାଏ, ସେଥିପାଇଁ ପଲିଥିନ ଏକ ପଲିମର ଜାତୀୟ ବା ବହୁଳକ ପଦାର୍ଥ ଭାବରେ ପରିଗଣିତ ହୋଇଥାଏ। ପଲିଥିନ ପଦାର୍ଥ ଧର୍ମ ବା ଗୁଣାଗୁଣ ଅତି ବିଚିତ୍ର, ଏହାକୁ ତରଳ ଅବସ୍ଥାକୁ ଆଣି ଯେମିତି ଚାହିଁବା ସେମିତି ଛାଞ୍ଚରେ ପକାଇ କିସମ କିସମର ଦରକାରୀ ସାମଗ୍ରୀମାନ ପ୍ରସ୍ତୁତ କରିପାରିବା। ପଲିଥିନ ମଣିଠାରୁ ଆରମ୍ଭ କରି ବୋତଲ, ଖେଳଣା, ବାଲ୍ତି ପ୍ରଭୃତି ବିଭିନ୍ନ ପଦାର୍ଥ ତିଆରି ହୋଇଥାଏ। ଅସଲ କଥା ହେଉଛି ପଲିଥିନ ଜଳ, ଅମ୍ଳ କି କ୍ଷାରର ଦ୍ରବଣ ଦ୍ୱାରା ଦ୍ରବୀଭୂତ ହୁଏ ନାହିଁ, ଅଣୁଜୀବଙ୍କ ଦ୍ୱାରା ମଧ୍ୟ ନଷ୍ଟ ନ ହୋଇ ବର୍ଷ ବର୍ଷ ଧରି ସେମିତି ଅବସ୍ଥା ରହିଥାଏ। ବିଜ୍ଞାନୀମାନେ ଏହି ଗୁଣ ହେତୁ ପଲିଥିନ ଏକ ଅଣବିଭାଜିତ ପଦାର୍ଥ ବା ନନ୍ ଡିଗ୍ରେଡେବଲ୍ ଭାବରେ ପ୍ରକାଶ କରିଛନ୍ତି। ଘନତା ବା ଡେନ୍ସିଟି ମାନ ନିର୍ଦ୍ଧାରଣ କରି ଦୁଇ ପ୍ରକାର ପଲିଥିନ ପ୍ରସ୍ତୁତ କରାଯାଇପାରେ। ପ୍ରଥମ ପ୍ରକାର ପଲିଥିନ ହେଉଛି LDPE ବା ଲୋ ଡେନ୍ସିଟି ପଲିଏଥିଲିନ୍, ଆଉ ଦ୍ୱିତୀୟ ପ୍ରକାର ପଲିଥିନ ହେଉଛି SDPE ବା ହାଇ ଡେନ୍ସିଟି ପଲିଏଥିଲିନ୍। LDPE ମାଧ୍ୟମରେ ଜାତ ପଲିଥିନ ହେଉଛି ଏହାର ଏକ ଉଦାହରଣ, ଏବଂ SDPEର ଉଦାହରଣ କ୍ଷୀର ବୋତଲ, ସାମ୍ପୁ ବୋତଲ ଇତ୍ୟାଦି। ବର୍ତ୍ତମାନ ପଲିଥିନ କିପରି ପରିବେଶରେ ଆତଙ୍କ ସୃଷ୍ଟି କରି ଚାଲିଛି ସେ ସମ୍ପର୍କରେ ସୂଚିତ କରୁଛି। ପଲିଥିନ ପାଇଁ ମାଟି, ପାଣି କିମ୍ବା ପବନ ସବୁ ପ୍ରଦୂଷିତ ହୋଇଥାଏ। ମାଟି ଭିତରେ ପଲିଥିନ ମଣି ପୋତି ହୋଇ ରହିଲେ ଭୂମିର ତଳସ୍ତରକୁ ଜଳ ପ୍ରବେଶ କରିପାରେ।

0: ନାହିଁ, ଫଳରେ ଉଦ୍ଭିଦ ପାଇଁ ବ୍ୟବହୃତ ସାର ଗଛମୂଳରେ ପହଞ୍ଚିପାରେ ନାହିଁ, ଏହାଦ୍ୱାରା ଫସଲ ଅମଳ ମଧ୍ୟ ଭଲ ହୁଏ ନାହିଁ। ତା ଛଡ଼ା ପଲିଥିନ ପାଇଁ ମାଟିରେ ଉତ୍ତାପ ବୃଦ୍ଧି ପାଇଥାଏ। ଜଳ ଭିତରେ ପଲିଥିନ ମୂଳେ ରହିଲେ କଇଁଚ, ଜଳଜୀବ କିମ୍ବା ସମୁଦ୍ର ପକ୍ଷୀ ଏହାକୁ ଖାଇଥାନ୍ତି। ସହଜରେ ଏହା ହଜମ ହେଉନଥିବାରୁ ସେମାନଙ୍କ ପାକସ୍ଥଳରେ ତାହା ରହି ସେମାନଙ୍କୁ ଯନ୍ତ୍ରଣା ଦେବା ସହ ମୃତ୍ୟୁକୁ ଡାକି ଆଣିଥାନ୍ତି। ପବନରେ ପଲିଥିନ ମୂଳି ଉଡ଼ି ଚାରିଆଡ଼େ ପଡ଼ିଥାଏ। ଗାଈ, ଛେଳି ପ୍ରଭୃତି ପ୍ରାଣୀମାନେ ତାକୁ ଖାଇଥାନ୍ତି ଆଉ ତାହା ହଜମ ନ ହେବା ଦ୍ୱାରା ମୃତ୍ୟୁବରଣ କରିଥାନ୍ତି। ଏହାକୁ ପୋଡ଼ିଲେ ତାର ଧୂଆଁ ବାୟୁକୁ ପ୍ରଦୂଷିତ କରିଥାଏ। ଯେହେତୁ ମାଟି, ପାଣି ଆଉ ପବନ ଭିତରେ ଏହା ଅସନ୍ତୁଳନ ଆଣେ, ସେଥିପାଇଁ ଜୀବଜଗତରେ ଏହା କ୍ଷତି କରୁଛି ବୋଲି କୁହାଯାଇପାରେ। ଅର୍ଥାତ୍ ପରିବେଶ ପାଇଁ ପଲିଥିନ ଆତଙ୍କ ସୃଷ୍ଟି କରୁଛି। ପରିଶେଷରେ ଏଥିରୁ ମୁକ୍ତ ରହିବା ପାଇଁ କେତୋଟି କଥା ମନେ ରଖିବାକୁ ହେବ। ଏକ, ପଲିଥିନ ମଣି ବ୍ୟବହାରକୁ ନିଷିଦ୍ଧ କରି ତା ବଦଳରେ ସୂତା ବ୍ୟାଗ୍ ବା ଝୋଟ ବ୍ୟାଗ୍ ବ୍ୟବହାର ପାଇଁ ପରାମର୍ଶ ଦିଆଯିବା ଉଚିତ। ପଲିଥିନ ମଣିକୁ ଚାରିଆଡ଼େ ନ ଫୋପାଡ଼ି ସେଗୁଡ଼ିକୁ ସଂଗ୍ରହ କରି 3R ପଦ୍ଧତିରେ ବିଶୋଧନ କରି ବିଭିନ୍ନ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରାଯାଇପାରେ। 3R ମୂଳମନ୍ତ୍ର ହେଉଛି ରିଡ୍ୟୁସ୍, ରିସାଇକଲ୍ ଆଣ୍ଡ ରିୟୁଜ୍। ରାସ୍ତା ନିର୍ମାଣରେ ଏହାର ବ୍ୟବହାର ପ୍ରଣାଳୀ ଜଣାପଡ଼ିଥିବା ଦୃଷ୍ଟିରୁ ସେହି ଆବର୍ଜନାକୁ ଉପଯୋଗ କରାଯାଇପାରେ।
1: କଥିକରି ଶୁଣୁଥିଲେ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚନା କରିଥିଲେ ଡକ୍ଟର ସୂର୍ଯ୍ୟମଣି ବେହେରା, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଛନ୍ତି ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ। ପ୍ରଥମେ ଶିଳ୍ପୀ ତୃପ୍ତି ଦାସ, କଣ୍ଠରେ ତାଙ୍କର ରାଶି ହରିମ, ଏହା ବିହିତ ବିଳାସମ ସ୍ମରତି ମନ ମମ କର୍ତ୍ତା ପରିହାସମ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳ ମଲୟ ସମୀରେ।

ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ସଖୀ ହେ କେସି ମଧନ ମୁଦାରମ୍।

ଶୁଣୁଥିଲି ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଥିଲେ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଥିଲେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

ମିଳନର ଋତୁ ବର୍ଷା, ମେଘ ଓଢ଼ଣୀରେ ଲୁଚି ଯାଉଥିବା ଆକାଶ କିନ୍ତୁ ମୁହଁ ଖୋଲି ଦେଖିପାରେ ନା ଧରଣୀକୁ। ଭାସି ଯାଉଥିବା ବାଦଲକୁ ଆଲିଙ୍ଗନ କରେ ଆକାଶ ଛୁଆଁ ପର୍ବତ। ମେଘ ଓ ପର୍ବତର ମିଳନରେ ଝରଝର ହୋଇ ଝରିଯାଏ ବର୍ଷା। ଲାଜେଇ ବର୍ଷାରାଣୀ ତା ଭିଜା ଓଢ଼ଣୀରେ ବାନ୍ଧି ରଖେ ତା ପ୍ରିୟତମର ମନ।

ଏଇଠି ରଖୁଛୁ ଗୀତାଞ୍ଜଳିକୁ, ଏହାର ଦ୍ୱିତୀୟ ଭାଗ ଆପଣମାନେ ଶୁଣିପାରିବେ ସକାଳ 8:45ରେ। ବର୍ତ୍ତମାନ ଶୁଣନ୍ତୁ, ଅଳ୍ପ କ୍ଷଣ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରୁଛୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ।

ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ରହିଛି ପୁଷ୍ପାଳକ ସେବା। ଆଲୋଚନା କରିଛନ୍ତି ବଳଦେବ ସିଂହାରୀ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତି ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଳ ରାତ୍ରିରୁ ଯେଉଁ ପହୁଡ଼ ହେଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଚ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ, ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲେ। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଦ୍ୱାର ପାଖରେ ଆପଣଙ୍କର ଭିତରଚ, ଅଖଣ୍ଡ, ପ୍ରତିହାରୀ, ମେକଅପ୍, ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟଦ୍ୱାର ଖୋଲେ। ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତାପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକିରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମା ଡାକ ଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା। ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହେଇଯାଇଥିବ, ତାକୁ ଭିତର ଚମାପରୁ ସଜ ସଜାଡ଼ କରନ୍ତି। କଲାପରେ ଜୟବେଜ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବେଜ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି, ଗଡ଼ାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହେଇଥିବ, ସେ ବଡ଼ସିଂହାର ବିଷକୁ ମହିଳମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମୟ ହେଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି, ତାକୁ ମହିଳମ କରି ତଳପୁତରି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଆଦି କାର୍ଯ୍ୟ କରିବା ପାଇଁ। ତଳପୁତରି ହେଲାବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରେ ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରେ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥ

ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଟ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଞ୍ଚ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନ ବାର ଅନୁସାରେ ଏସବୁ ପାଟ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଙ୍ଗାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଡ଼ା ପୂଜା ହେଇ ପୂଜାମଣ୍ଡମାନେ ତାକୁ କରନ୍ତି। ଦ୍ୱାରପଡ଼ା ପରେ ଧୂପ ବଲ୍ଲଭ, ବଲ୍ଲଭ ପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଙ୍ଗାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମ ମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବର ପିନ୍ଧିଥିବା ଯେଉଁ ନାକୁଆଚି ଗୁଣା ଧର ଏ ପୁଷ୍ପାଳ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଇଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଯାଉଛି। ଦୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ପାଟ ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି। ହେଇକରି ସିଙ୍ଗାରୀମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାଗଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟା ଦୀପ ହୁଏ।

0: ଠାକୁରମାନଙ୍କ ନିତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠ ବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତୀରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବେ, ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନ ନେଇକି କରନ୍ତି। ପ୍ରତ୍ୟହ ଜଗନ୍ନାଥଙ୍କର ଚନ୍ଦନ ଲାଗିବେ, ଚନ୍ଦନ ଲାଗିରେ ମେପାକ ମେକାପ ଚନ୍ଦନ ଆଣନ୍ତି, ପ୍ରତିହାରୀମାନେ ଡାକ ଦିଅନ୍ତି, ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନ ଲାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ଆପଣଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି, ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜୟ ହୁଏ। ପଲଙ୍କ ବିଜୟ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତୀ କରନ୍ତି। ପହୁଡ଼ ଆଳତୀ କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଣିଆ ମୁଣି କରାଯାଏ, ତାପରେ ପହୁଡ଼ ଆଳତୀ କରାଯାଏ। କଲା ପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜୟ କରି ଆଣି ଆପଣଙ୍କ ଜୟ ଯୁଦ୍ୱାର ପାଖରେ ଶୟନ ଠାକୁରଙ୍କୁ ଆଳତୀ କରାଯାଏ। ଆଳତୀ କରାଯାଏ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ, ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡି ହେଇକରି ସ୍ନାନ ବେଧିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ, ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜଗୋଧାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳଙ୍କ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜଗୋଧାନ ବେଶ କରନ୍ତି। ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧା ଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ। ବାର ଅନୁସାରେ ସେମିତି ପାଠ ପିନ୍ଧାଯାଏ ଏବଂ ତୁଳସୀ ଚୂଳ ସବୁ ମଠରୁ ଆସିଥାଏ, ସେ ଚୂଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ, ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆମର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକି ବେଶ କରାଯାଏ। ବେଶ ହେଇକି ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ ଦ୍ୱିପର ଧୂପ ପରେ ବେଶ ସନ୍ଧ୍ୟା ଆଳତି ପରେ ବେଶ ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକ ମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକ ମାନେ କରନ୍ତି।

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେହି ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ ଶହେ ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହୀତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଅସୁମାରି ପାଣି ଫୋଟକାର ସାଇତା ସ୍ୱପ୍ନ ବେଳେବେଳେ ଭାଙ୍ଗିଯାଏ। ମନର ସାଦା କାଗଜରେ ଲେଖାଥିବା ତାରି କବିତା ସବୁ ଅତୀତର ମଉଳା ଫୁଲ ହୋଇ ଝରିପଡ଼େ ମନ ବଗିଚାରେ।

ବିଜୁଳିର ଚମକ ସହ ଖୋଲିଯାଏ ସ୍ମୃତି ଡାଏରୀର ପୃଷ୍ଠା ସବୁ। ବର୍ଷାରେ ଭିଜି ଭିଜି ତା ଗୋଲାପୀ ଓଠରୁ ଝରି ଆସୁଥିବା ଗୀତର ଝଙ୍କାର ଖୋଲିଦିଏ ମନର ଝରକା। ଶୀତେଇ ଉଠୁଥିବା ଦେହ କିନ୍ତୁ ଜଳି ଉଠୁଥିଲା କାହାର ଉଷୁମ ସ୍ପର୍ଶରେ।

ଭାରି ଦୁଷ୍ଟ ଏଇ ବର୍ଷା ଆଣିଦିଏ ମିଳନର ମୁହୂର୍ତ୍ତ। ପ୍ରିୟା ଦେହରେ ମୋତି ପରି ଛଲସୁଥିବା ଟୋପା ଟୋପା ବର୍ଷା ବିନ୍ଦୁ କିନ୍ତୁ ଜାଳିଦିଏ ଅନ୍ତର ଭିତରେ ଦହନର ଶିଖାଟିଏ। ଗୁମସୁମ ଚେହେରାରେ ପ୍ରତିଫଳିତ ହୁଏ ଦହନର ଜ୍ୱାଳା।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା, ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ବିବିଧ ଭାରତୀ ପ୍ରସାରଣ ସେବାରୁ।

ତାପରେ ହେଲା କଣ ବିଘ୍ନ ବିନାଶ ଗିରିଜା ନନ୍ଦନଙ୍କୁ ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ମା ଭଗବତୀକୁ ବା ସରସ୍ୱତୀକୁ ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ଆରମ୍ଭ କରିବା ବିଷୟବସ୍ତୁ।

ଦ୍ରବ୍ୟ ସର୍ବଦା ଜିନିଷ ପ୍ରତି ଅହଙ୍କାର ଥିଲା। ବିଶାଳ ପୁଷ୍ପ ଉଦ୍ୟାନ କରି ବିଭିନ୍ନ ପ୍ରକାର ଫୁଲ ଲଗାଇଥିଲେ। ତାପରେ ହେଲା କଣ, କୋଉ କୋଉ ଫୁଲ ମାନ ଲଗାଇଥିଲେ, ଏ ଜୁଇ ଯାଇ।

ବୃତ୍ତାନ୍ତ ଶ୍ରୀହରି ଜାଣି ଗୁପ୍ତରେ ଅଗସ୍ତି ମହର୍ଷିକୁ ଛଦ୍ମ ବେଶରେ କୁଷ୍ଠବାଦୀ ବେଶରେ ରାଜାଙ୍କ ଉଦ୍ୟାନକୁ ପଠାଇ ଦେଲେ। ତାଙ୍କର ହସ୍ତପଦର ଆଙ୍ଗୁଠି ଛିଡ଼ି ଯାଇଛି, ପୂଜ ରକ୍ତରେ ସୁଦୁର୍ଗନ୍ଧ ଉଦ୍ୟାନ ମହକୁ ଥାଏ। ଏହାପରେ ହେଲା କ'ଣ? ସେ

ଖଣ୍ଡିଆ ଖବରା ହୋଇଥିବା ବୈଷ୍ଣବକୁ ଯଦି ବାହାର କରା ନ ଯିବ ତାହେଲେ ପୁଷ୍ପ ତୋଳିବା ଅସମ୍ଭବ ହୋଇଯାଉଅଛି। ଏହାପରେ ରାଜା ଶୁଣି ସାରିବା ପରେ କଲେ କଣ, ବିଶ୍ୱ

ରାଜା ମନରେ ଅହଂଭାବ ଆଣି ବିଷ୍ଣୁ ଭକ୍ତ କୃଷ୍ଣରୋଗୀକୁ ବଣରେ ଛାଡ଼ି ଆସନ୍ତେ ରାଜା ନିଜେ ସେଇ ବ୍ୟାଧିରେ ପୀଡିତ ହେଲେ। ଏହାପରେ ହେଲା ଏକ ଘଟଣା।

ରାଜାଙ୍କର କଷ୍ଟ ପାଇବା ସଙ୍ଗେ ସଙ୍ଗେ ହରିନାମକୁ ଉଚ୍ଚାରଣ କରୁଥାନ୍ତି। ଇତି ଅବସରରେ ନାରଦ ଆସି ଉପସ୍ଥିତ ହୋଇ କହନ୍ତି, କ'ଣ ଯଦି ମାନସରୋବରୁ ଗୋଟିଏ ହଂସ ଆଣି ତାର ମାଂସ ଭକ୍ଷଣ କରିବ ନିଶ୍ଚୟ ଆରୋଗ୍ୟ ଲାଭ କରିବ। ଏହାପରେ ରାଜା କରୁଛନ୍ତି କ'ଣ, କରୁଛନ୍ତି ବିଷ

ବିଶ୍ୱଦ୍ରବୀ ରାଜା ସୈନ୍ୟ ସାମନ୍ତକୁ ଆଦେଶ ଦେଇ କହନ୍ତି, କୈବର୍ତ୍ତ ମାନଙ୍କୁ ମାନସରୋବରକୁ ପଠାଇ ହଂସ ଆଣିବା ପାଇଁ ଦିଅନ୍ତୁ। ମୁଁ ନିଶ୍ଚୟ ରୋଗମୁକ୍ତ ହେଲେ ସେମାନଙ୍କୁ ଯଥାମାନ୍ୟ ପ୍ରଦାନ କରିବି। ଏହା ପରେ ହେଲା କ'ଣ?

ବ୍ରହ୍ମା ସରସ୍ୱତୀ ଯାହା ପୃଷ୍ଠରେ ଆରୋହଣ କରୁଛନ୍ତି ବା ବିସ୍ତାର କରନ୍ତି, ଧୀବର ହୋଇ ସେମାନଙ୍କୁ ଧରିବେ ବା କିପରି? ଆଉ ମାନବକୁ ଦେଖିବା ମାତ୍ରେ ସେମାନେ 60 ଯୋଜନ ପର୍ଯ୍ୟନ୍ତ ଉଡି ଯାଉଛନ୍ତି। ଏହାପରେ ହେଲା କ'ଣ?

ବ୍ୟାକୃତ ହୋଇ ମାଂସ ଭକ୍ଷଣ କରିବା ପାଇଁ ମନ ବଳିଲା ନାହିଁ। ନିଜର ତନକୁ ଦିନକୁ ଦିନ କ୍ଷଣ ହେବାକୁ ଲାଗିଥାଏ। ଆଉ ହଂସୁ କହୁଛନ୍ତି, କହିଲେ ମୁଁ କିପରି ଏ ଅପରାଧରୁ ନିଶ୍ଚୟ ମୁକ୍ତି ଲାଭ କରିବି। ତେଣେ ହଂସ ଆଜି କହିଲା କ'ଣ, ହଂସ ବୋଲେ।

ହଂସ କହିଲେ କଣ ବୈଷ୍ଣବ ତମେ ଅପରାଧ, ଯଦି ଚରଣ ପାଦୁକା ଗମି ଅରଣ୍ୟରେ ଯେଉଁ ବୈଷ୍ଣବଙ୍କୁ ଛାଡି ଦେଇ ଆସିଥିଲ ତାଙ୍କ ପାଖକୁ ଯଦି ଚରଣ ପାଦୁକା ପାଇବ ନିଶ୍ଚୟ ମୁକ୍ତି ଲାଭ କରିବ। ସଙ୍କଟ କାଳରେ ପ୍ରାଣୀ ମାନଙ୍କୁ କରନ୍ତି କଣ ନା ଥୟ ଦିଅନ୍ତି, କିନ୍ତୁ ଆପଣ କଲେ କଣ ନା ବିଷ୍ଣୁ ଦ୍ରୋହୀ ହବାରୁ ଆଜି ହେଲା କଣ ତମେ ଏ ଅପରାଧରେ ଭାଗି ହେଇଛ। ଏହା ଶୁଣି ସାରିବା ପରେ ଆଜି ରାଜା କରିଛନ୍ତି କଣ ମୋର

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ଦିନ 1:20। ପ୍ରଚାର କରୁଛୁ ମହିଳା ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ଶର୍ମିଷ୍ଠା ମହାନ୍ତି।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜି ଆପଣମାନଙ୍କ ପାଇଁ ରଖିଛୁ ଡକ୍ଟର ଅସୀମା ସାହୁଙ୍କ କବିତା ଆଉ ଶ୍ରୀମତୀ ଗୀତାଞ୍ଜଳି କରଙ୍କ ଗଳ୍ପ।

0: କବିତା ମୋତେ ଜନ୍ମ ଦେ ମା, କବୟିତ୍ରୀ ଡକ୍ଟର ଅସୀମା ସାହୁ।
1: ମା କନ୍ୟା ଭ୍ରୂଣଟିଏ ମୁଁ, ମା କନ୍ୟା ଭ୍ରୂଣଟିଏ ମୁଁ, ମୋ ହୃଦୟରେ ତୋ ମମତାର ସ୍ପନ୍ଦନ, ତୋ ଜରାୟୁରେ ମୋ ଆଲୁଅ ଦେଖିବାର ସ୍ୱପ୍ନ। ତଥାପି ବି ବୁଝି ହୁଏ ନା କନ୍ୟା ବୋଲି କାହିଁକି ଯେ ମୋ ଜନ୍ମ ହେବା ମନା। ମା ସତ କହ ନା, ତୋ ଗର୍ଭଗୃହରେ ଦାଉ ଦାଉ ଜଳୁଥିବା ନିଷ୍ପାପ ଆଲୋକବର୍ତ୍ତିକାଟିଏ ତ ମୁଁ, ତୋ ଗର୍ଭଗୃହରେ ଦାଉ ଦାଉ ଜଳୁଥିବା ନିଷ୍ପାପ ଆଲୋକବର୍ତ୍ତିକାଟିଏ ତ ମୁଁ। ନିହାତି ଅପରିପକ୍ୱ, ପ୍ରତିରୋଧ ପ୍ରତିଶୋଧ ଠୁର୍ଦ୍ଧରେ କୁନି ମାଂସ ପିଣ୍ଡୁଳାଟିଏ ତ ମୁଁ, ନିହାତି ଅସମର୍ଥ। ତୁ ଯେତେ ଯେତେ ଥର ନିଶ୍ୱାସ ନେଉଥାଉ ସେତେ ସେତେ ଥର ମୁଁ ଜୀବନ୍ୟାସ ପାଉଥାଏ ମା। ଅଥଚ ରାକ୍ଷସ ପରି କାହାର ଦୁଇଟି ନିଷ୍ଠୁର ହାତ ପାପୁଲି ତୋ ପେଟରୁ କାଢ଼ି ପଲିଥିନରେ ବାନ୍ଧି ଡ୍ରେନ୍ କି ନଦୀକଡ଼ରେ ଫିଙ୍ଗି ଦେବା ବେଳେ ମୁଁ ଚିତ୍କାର ବି କରିପାରେ ନା। ତୁ ବି ନିରବି ଯାଉ ପଧେ, ଦୁନିଆ ତୋତେ ଦେଉଥାଏ ତାଡ଼ନା। ବୁଝି ହୁଏ ନା କନ୍ୟା ବୋଲି କାହିଁକି ଯେ ମୋ ଜନ୍ମ ହେବା ମନା। ମା ସତ କହ ନା, ଜାଣେ ନା ମୁଁ କେମିତି ଆସିଛି। ସଞ୍ଚରିଛି ତୋ ଇଚ୍ଛାରେ କି ଅନିଚ୍ଛାରେ, ଯୋଜନାରେ କି ଜୋର ଜବରଦସ୍ତିରେ, ହେଲେ ମୁଁ ତ ଆସିସାରିଛି ନା। ତେବେ ବୋଝ ବୋଲି କହି ମୋତେ ମାରି ଦିଆଯିବା ଯେ ପାପ, ଦୁନିଆ କି ବୁଝେ ନା। ମୁଁ କି ତୋ ଛୁଆ ନୁହେଁ ମା, କନ୍ୟା ବୋଲି କାହିଁକି ଯେ ମୋ ଜନ୍ମ ହେବା ମନା। ମା ସତ କହ ନା, ତୁ ବି ତ ମୋ ପରି ଆଉ କାହା ନୟନ ପିତୁଳା, ତତେ ବି ତ ଦେଇଛି କେ ଜନ୍ମ ଗେଲି ଝିଅ ଦେଖିବାକୁ ସୁନ୍ଦର ଦୁନିଆ। ମୁଁ ବି ଦେଖନ୍ତି କି କାଳେ କମଳା ଲାଲ ନୂଆ ସକାଳଟେ, ରୂପା ଜହ୍ନ ସୁନା ତାରା ପୁନେଇ ରାତିଟେ, ଖେଳନ୍ତି କି ଧୂଳିଘର ବହୁଚରି ଲୁଚକାଳି ପୁଚି ଖେଳ ସାଙ୍ଗସାଥି ସାଥେ, ଦେଖନ୍ତି କି ଫୁଲ ଫଳ ପ୍ରଜାପତି ଛିଟ ପକା ଚିତ୍ରିତ ଦୁନିଆ, ମାଖନ୍ତି କି ସମ୍ପର୍କ ରଝଟିଆ ଛୁଆଁ। ଆଉ କିଛି ଚାହେଁ ନା, ତୋ ଦେହର ସୁରକ୍ଷା ବଳୟ ଭିତରେ ମୋତେ ଟିକେ ଲୁଚେଇ ଦେନା, ମୋତେ ଟିକେ ବଞ୍ଚେଇ ଦେନା ମା। ଦେଖିବୁ ଏଥର ମରଣ ଆସିବା ଆଗରୁ ମୋ ସମ୍ପୂର୍ଣ୍ଣ କୁନି କୁନି ପାପୁଲି ମେଲି ତତେ ହିଁ ଜାବୁଡ଼ି ଧରିବି ନିଶ୍ଚିତ। ତୁ ଜାଣୁ ନା କାହିଁକି ନା, ଏଇ ଭରସାରେ ଯେ ମା, ମୋ ମା, ତୋ ଛଡ଼ା ଆଉ କେହି ଏଠି ମୋ ବଞ୍ଚିବା ଚାହେଁ ନା। ମୁଁ ଜାଣେ ତୋ ଛଡ଼ା ଆଉ କେହି ଏଠି ମୋ ବଞ୍ଚିବା ଚାହେଁ ନା। ମା
0: ଏଥର ଶ୍ରୀମତୀ ଗୀତାଞ୍ଜଳିକରଙ୍କ ଗଳ୍ପ ପଣତ କାନି।
2: ରାତି ବଢ଼ିବା ସଙ୍ଗେ ସଙ୍ଗେ ନିରୁ ଭାବୁଥିଲା ଆସନ୍ତାକାଲି କ'ଣ ହେବ। ସେ ଚାଲିଯିବେ ମୋ ଘରୁ, କିଛି ଉପାୟ ମଧ୍ୟ ନାହିଁ। ତାଙ୍କର ଉପସ୍ଥିତି ଘରଟାରେ କାହାକୁ ଉଚିତ ଲାଗୁନାହିଁ, କେହି ତାଙ୍କ ବିଷୟ ପ୍ରତି ସଚେତନ ନୁହନ୍ତି। ଯଦିଓ ସେ ରୋଗାକ୍ରାନ୍ତ ନୁହନ୍ତି, ତଥାପି ବାର୍ଦ୍ଧକ୍ୟର ଦୁଆର ମୁହଁରେ ମୁଁ ମଧ୍ୟ କ'ଣ କରିପାରିବି। କାହା ପାଖରେ ମୋର ସେତେ ଅଧିକାର ନଥିଲା ଭଳି ଲାଗେ। ମୁଁ କିନ୍ତୁ ସମସ୍ତଙ୍କ ମନ ନେଇ ଚଳିବି, ହେଲେ କେହି ମୋ ମନ ତଳର ଛପିଥିବା କଥାକୁ ପଢ଼ିପାରନ୍ତି ନାହିଁ, କିମ୍ବା ଚେଷ୍ଟା ମଧ୍ୟ କରନ୍ତି ନାହିଁ। ଏଇତେ ବି ଜୀବନ ନାରୀ।

ଜୀବନର ସାର୍ଥକତା ଏତିକିରେ ରାନ୍ଧ ବାଢ଼ ପିଲାଛୁଆ ସମ୍ଭାଳ। ନାରୀଟିଏ କାହିଁକି ସମାଜର ଜନକଲ୍ୟାଣ ନିମିତ୍ତ ପଦକ୍ଷେପ ନେଇପାରିବନି? ନିରୁର ବିପ୍ଳବୀ ମନଟାରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। ଏମିତି କହିବାକୁ ଗଲେ ନିର୍ଭରଶୀଳା ନାରୀଟିଏ ଆଗକୁ ପାଦେ ପଛକୁ ପାଦେ ହୋଇପାରେ, କିନ୍ତୁ ମୁଁ କ'ଣ ପାଇଁ ଏମାନଙ୍କ ଶିକୁଳିରେ ବନ୍ଧା ହୋଇ ଛଟପଟ ହେଉଛି? ଚାକିରି କରିଛି, ଉପଯୁକ୍ତ ଶିକ୍ଷାଦାନ କରି ଭଲ ମଣିଷ ତିଆରି କରିପାରୁଥିବା ନାରୀଟି ଆଜି ସମସ୍ତଙ୍କ ନିକଟରେ ନ୍ୟୁନ କାହିଁକି? କିଏ ତାକୁ ରୋକିଦେଉଛି? ଦୃଢ଼ ମନରେ ସ୍ୱଚ୍ଛାଚାରିତାକୁ ଆପଣାର କରିପାରୁନି କାହିଁକି? ମିଥ୍ୟା ବିବେକର ବଶବର୍ତ୍ତୀ ହୋଇ କାହା ପ୍ରତି ଅବିଚାର କରିବାଟା ଅପରାଧ ନୁହେଁ କି? ଆଜି ପିଲାଙ୍କ କ୍ଲାସ୍ ନେଲାବେଳକୁ ମନ ଭଲ ଲାଗିଲାନି, ଦେହ ଖରାପ ଲାଗୁଛି କହି ଚାଲି ଆସିଲି ଘରକୁ। ପିଲା ଦୁଇଟି ପରୀକ୍ଷା ଦେବାକୁ ପଳାଇଥିବେ, ସୁଜନ ମଧ୍ୟ ଘରେ ନଥିବେ, ମାଉସୀ ଘରେ ଏକା ରହି ବ୍ୟସ୍ତ ହେଉଥିବେ, କାଲିଠାରୁ ତାଙ୍କ ଜ୍ୱର, ନିଶ୍ଚୟ ବ୍ୟତିବ୍ୟସ୍ତ ହେଉଥିବେ ଭାବି ଚାଲି ଆସିଲା ବେଳକୁ ଦେଖିଲି ସୁଜନ କୁଆଡ଼େ ଯାଇନାହାନ୍ତି। ମୋତେ ଦେଖିଲା ପରେ ସେ ନିଆଁବାଣ ହେଲା ପରି କହିଲେ, ତୁମେ କ୍ଲାସ୍ ଛାଡ଼ି ଚାଲି ଆସିଲ? ଆଶ୍ଚର୍ଯ୍ୟ, ମାଉସୀ ତୁମର କିଏ? ଅଯଥା ଅସୁବିଧାକୁ ଅଣ୍ଟିରେ ପୁରାଇ ଗୋଟେ ଫାର୍ସ କରୁଛ? ତାଙ୍କୁ ତୁରନ୍ତ ଏଠାରୁ ବିଦା କର, ନଚେତ ଭଲ ହେବନି। ଶକ୍ତ ଧକ୍କା କିଏ ଦେଲା ପରି ଲାଗିଲା। 3 ମାସ ସମ୍ପର୍କ ହେଲାଣି ମାଉସୀଙ୍କ ସହିତ, ଶୁଣିଦେଲେ ଖରାପ ଭାବିବେ। ସୁଜନକୁ ହାତ ଯୋଡ଼ି କହିଲି, ଏମିତି କାହିଁକି ହେଉଛ? କାଲି ରବିବାର ଅଛି, ତାଙ୍କୁ ଛାଡ଼ିବାର ବ୍ୟବସ୍ଥା କରୁଛି, ଏଥର ଶାନ୍ତି ତ? ବିଶ୍ୱାସ କର, ମୁଁ ନିଶ୍ଚୟ ଛାଡ଼ି ଆସିବି କୌଣସି ବୃଦ୍ଧାଶ୍ରମରେ। ସୁଜନ ଗମ୍ଭୀର ହଣ୍ଟା ମାରି କହିଲେ, ବିଶ୍ୱାସର ଶବ୍ଦକୁ ତୁମ ପାଖରେ ଖୋଜି ଖୋଜି ମୁଁ ନୟାନ୍ତ ହେଲିଣି। ଯେତେ ବୁଝାଇଲେ ବି ତୁମେ ପ୍ରତିକ୍ଷଣରେ କୌଣସି ନା କୌଣସି ଅସୁବିଧାକୁ ଡାକି ଆଣ, କାହିଁକି ଜଣାନାହିଁ? ଦୁଃଖ ଆଉ ଗ୍ଲାନିରେ ନିରୁ ଲଟପଟ ହୋଇଗଲା। ସାଇ ତା ସ୍ମୃତି ସବୁ ବେଳ ପଡ଼ିଲେ ଜୀବିତ ହୋଇ ଉଠନ୍ତି। ଭାବିଲା, କ'ଣ କରିବି, ମୁଁ ତ ପିଲାଦିନରୁ ଏମିତି, ବାପା ମାଆଙ୍କ ଠାରୁ କମ୍ ଗାଳି ଖାଉଥିଲି। ସାହାଯ୍ୟ କରିବା ମନୋବୃତ୍ତି ପାଇଁ ମୁଁ ମୋର ସହିତ ପରିବାରଟା ହଇରାଣ ହେଉଥିଲେ। ଗୋଟେ କଥା ମନେ ପଡ଼ିଲେ ଭାରି ହସ ଲାଗେ। ସ୍କୁଲରୁ ଫେରିଲା ବେଳେ ଥରେ କୁକୁରଟେ ଖାଲରେ ପଡ଼ିଥିବାର ଦେଖିଲି, ସିଏ ଭୋ ଭୋ ହୋଇ ସାହାଯ୍ୟ ମଧ୍ୟ ମାଗୁଥାଏ। ସାଙ୍ଗମାନେ ମନା କଲେ ମଧ୍ୟ ତାକୁ ବାହାରକୁ ଆଣିବାର ଉପାୟ ଭାବିଲି ଓ କୃତକାର୍ଯ୍ୟ ହେଲି, କିନ୍ତୁ ଅସାବଧାନତା ବଶତଃ କୁକୁରଟି ମୋତେ ଦାନ୍ତ ଲଗାଇଦେଇଥିଲା। ଆଉ ସମ୍ଭାଳେ କିଏ, କିଏ କେତେ ପ୍ରକାର ଭୟର କଥା କହିଲେ। ମୁଁ କିନ୍ତୁ ଖୁସି ହେଉଥିଲି କୁକୁରଟି ଉଦ୍ଧାର ପାଇଯାଇଛି। ମା କହିଲା, ବୁଝିଲୁ, ତୁ କେବେ ସୁଧୁରିବୁନି, ଏଥରକ ଇଞ୍ଜେକ୍ସନ୍ ନେବୁ, କେତେ ଥର ଫୋଡ଼ା ହେବୁ, କି ଜଞ୍ଜାଳରେ ତୁ ମଣିଷକୁ ପକାଉଛୁ। ମୋ ଖୁସିଟା ଆଖି ପିଛୁଳାକେ ଲେଉଟିଗଲା। ଇଞ୍ଜେକ୍ସନ୍ ପୁଣି ଲାଇ ପାଖରେ ଇଲୋ ବୋପାଲୋ। ସମୟର ବେଳାଭୂମି ବଡ଼ ବିଚିତ୍ର ବୋଲି ନିରୁକୁ ଲାଗୁଥିଲା। ବିବାହ ବନ୍ଧନରେ ଯୋଡ଼ି ହେଲା ପରେ ଝିଅଟିଏ ବୋହୂ ହୋଇଯାଏ। ପୂର୍ବର ମନ ଇଚ୍ଛାକୁ ବୋହୂଟିଏ ଲଗାମ ଦେଇ ଚଳିବାକୁ ଚେଷ୍ଟା କରେ। ସେ ମଧ୍ୟ ସେଇ କଥା ଅକ୍ଷରେ ଅକ୍ଷରେ ପାଳନ କରି ଆସିଛି ବୋଲି ଭାବୁଥିଲା। ସତେ ତ, ନିଜର ସୁଖକୁ ତୁଚ୍ଛ ଜ୍ଞାନ କରି ସମୟକୁ ପଣତରେ ବାନ୍ଧିଦେଇ ଈଶ୍ୱରଙ୍କୁ ପ୍ରାର୍ଥନା କରିଛି ମୁଁ, କିପରି ମୋ ପରିବାର ସଦା ସୁଖ ସମୃଦ୍ଧିରେ ରହିବ ଭାବି ଘରକୁ ସୁରୁଖୁରୁରେ ଚଳାଇଛି, 2ଟି ସନ୍ତାନର ଜନନୀ ହୋଇଛି। ଶାଶୁ କହନ୍ତି, ତୋ ଭଳି ବୋହୂ ପାଇ ମୁଁ ମଧ୍ୟ ଧନ୍ୟ ହୋଇଛି। ସ୍ୱାମୀ ପାଖରେ ମଧ୍ୟ ପତିଭକ୍ତା ଓ ଆଦରଣୀୟ ନାରୀଟିଏ ପାଲଟିଛି। ପିଲାମାନଙ୍କ ପାଖରେ ଅତି ସ୍ନେହମୟୀର ସ୍ଥାନ ମଧ୍ୟ ପାଇଛି, କିନ୍ତୁ ମୋ ଅନ୍ତରର ସୁଖ କ'ଣ ଏତିକିରେ? ସାମାଜିକ ଜୀବନରେ ନାରୀଟିଏ କେବଳ ନିଜ ଲୋକଙ୍କ ପାଇଁ ବଞ୍ଚିବ? ନୈତିକତା ଦୃଷ୍ଟିକୋଣରୁ ସେ କାହା ପାଇଁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ପାରିବନି? ଏମିତି ବିଦ୍ରୋହ ମନର ଭାବନାରେ ନିରୁ ଶୋଇପାରୁନଥିଲା। ଜିରୋ ପାୱାର ବଲ୍ରୁ ଝାପ୍ସା ଆଲୁଅ ବାହାରି ଆସୁଥିଲା। ନିରୁ ଲକ୍ଷ୍ୟ କଲା ସୁଜନଙ୍କର ମୁଖମଣ୍ଡଳକୁ। ବହୁ ଚିନ୍ତାଗ୍ରସ୍ତ ପରି ଶୋଇଥିଲେ ସେ। ସୁଜନ ତେବେ ଭିତରେ ଭିତରେ ଅନୁତପ୍ତ କି? ମାଉସୀଙ୍କ ଯିବାକୁ ସେ କାଲି ଆନନ୍ଦରେ ଆଦିରେ ନେବେ ନା ଦୁଃଖରେ ଭାଙ୍ଗିଯାଇ କହିବେ, ନିରୁ ତୁମେ ମାଉସୀଙ୍କୁ ଛାଡ଼ ନାହିଁ? ନା, ସେ ଏମିତି କିଛି କହିବେନି। ମାଉସୀ କୁଆଡ଼େ ତାଙ୍କ ମାଆଙ୍କର ସ୍ଥାନ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଭାବନ୍ତି। ଏଠାରେ ମାଉସୀ ରହିଲା ଦିନଠାରୁ ସୁଜନକୁ ପୁଅ ପରି ମନେ କରୁଛନ୍ତି। ସୁଜନ କିନ୍ତୁ ବିରକ୍ତି ପ୍ରକାଶ କରନ୍ତି, ମୋତେ କୁହନ୍ତି, ଖବରଦାର, ମୋ ମାଆର ସ୍ଥାନ ତୁମେ କାହାକୁ ଦେବାକୁ ଚେଷ୍ଟା କରିବନି। ମୁଁ ମିଶ୍ରିତ କଣ୍ଠରେ କହେ, ହଁ, ତୁମେ ବ୍ୟସ୍ତ ହୁଅନି, ମାଆଙ୍କର କୌଣସି ସ୍ମୃତିକୁ ଆଞ୍ଚ ଆଣିବାକୁ ଦେବି ନାହିଁ। ପିଲାମାନେ ମଧ୍ୟ ସୁଜନଙ୍କ ପରି ହୁଅନ୍ତି, ଜେଜେମାଙ୍କ ପାଇଁ ମାଉସୀଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରନ୍ତି, ଯିଏ ବର୍ତ୍ତମାନ ଆକାଶରେ ସ୍ମୃତି ତାରା। ଠିକ୍ ଅଛି, ମାଉସୀଙ୍କ ଉପସ୍ଥିତିକୁ ନେଇ ଯେବେ ଏତେ ସବୁ ଅଶାନ୍ତି ଓ କଟକଣା, ମୁଁ କାହିଁକି ଅସୁବିଧା କରିବି? ଏମିତି ତ ମାଉସୀ ଏଠାରେ ପ୍ରଥମେ ପ୍ରଥମେ ରହିବାକୁ ଇଚ୍ଛା ମଧ୍ୟ କରୁନଥିଲେ। ସେଦିନ ତାଙ୍କ ଦୁଃଖ ସମୟରେ ମୋ ପରି ଅଧୈର୍ଯ୍ୟ ଲୋକ ଜୁଟିଗଲା ବୋଲି ସମ୍ପର୍କଟା ବ୍ୟକ୍ତିବାଦ ଆଡ଼କୁ ଗତିକଲା। ନହେଲେ ସିଏ କିଏ ନା ଆମେ କିଏ? ରାତି 3ଟାରୁ ସେଦିନ ଲୋକମାନଙ୍କର କୋଳାହଳ, କାର୍ତ୍ତିକ ସ୍ନାନ, ଡଙ୍ଗା ଭସାଇବା ପରମ୍ପରା।

ପରମ୍ପରାରେ ମଗ୍ନଚିତ ଭକ୍ତମାନେ, ମୁଁ ମଧ୍ୟ ଏହି ପରମ୍ପରାକୁ ମାନେ। ସୁଜନ ସକାଳୁ ଉଠିବାକୁ ଭଲ ପାଆନ୍ତି ନାହିଁ ବୋଲି ପଡ଼ୋଶୀମାନଙ୍କ ସହିତ ମୁଁ ଚାଲିଯାଏ। ସ୍ନାନ ଦାନ ମନ୍ଦିର ଦର୍ଶନ ସାରି ଫେରିଲା ବେଳକୁ ପ୍ରାୟତଃ ସିନ୍ଦୁରା ଫାଟି ଆସୁଥିଲା। ଦଳଗତ ଗପସପ ମଧ୍ୟରେ ଦୂରରୁ ଭାସି ହେଲା ଏକ କଷ୍ଟ ଯନ୍ତ୍ରଣାର ସ୍ୱର। ମନରେ ସମସ୍ତଙ୍କର ପ୍ରଶ୍ନ, କିଏ ଏମିତି ହେଉଛି? ଚାଲିବାର ଗତି ବଢ଼ିଲା ସଙ୍ଗେ ସ୍ୱର ମଧ୍ୟ ପାଖେଇ ଆସୁଛି। ମଇଳା ଖାଦାନଟି ପାଖେଇ ଆସିଲା ବେଳକୁ ଜଣାଗଲା ବୁଢ଼ୀ ଲୋକଟି ପଡ଼ି ଛଟପଟ ହେଉଛି। ମୋତେ ବ୍ୟସ୍ତ ଲାଗିଲା। ପୋଷାକ ପରିପାଟରୁ ବୁଢ଼ୀଟି ନିଶ୍ଚୟ ଥିଲାବାଲା ଘରର ଲାଗୁଥିଲା। ସେ ଯାହା ହେଉ, ସମସ୍ତଙ୍କ ଅନୁରୋଧ କଲି ଚାଲ ବୁଢ଼ୀଟାକୁ ସାହାଯ୍ୟ କରିବା। ମୁଁ ଆଗେଇ ଗଲି ବୁଢ଼ୀ ପାଖକୁ। ମୋ ପଛରେ କେହି ଆସିଲେନି। କିଏ କହିଲା, ଏ ଧନ୍ଦାରେ କିଏ ପଶିବ କହିଲ? ସକାଳ କାମ ଅନେକ ପଡ଼ିଥିବ, ଗଲେ ଗାଳି ଶୁଣି ଶୁଣି ସମୟ ଯିବ। କିଏ କହିଲା, ଛାଡ଼ମ, ଘର ଠାକୁର ପୂଜା ହୋଇନାହାନ୍ତି, ଚଉରାମେଳେ ମୁରୁଜ ଦିଆ ହୋଇନି। କିଏ କହିଲା, ହେତ୍, ଏସବୁରେ ମୁଣ୍ଡ ପୁରାଇ ଲାଭ କ'ଣ? ଏ ବୁଢ଼ୀଟା ଭଲ ବୋଲି କେମିତି ଜାଣିବା? ତାର କିଛି ବଦମାସୀ କର୍ମ ଅଛି, ସେଥିପାଇଁ ଏଇ ଅବସ୍ଥାରେ ଭାବିଛ କି? ଏମାନଙ୍କ ବୟସ ଶିଥିଳ ହୋଇଯାଇଛି ବୋଲି ଗୁଣ ମଧ୍ୟ? ନା ନା, ଏମାନେ ସୁଧାରିଆ ନୁହନ୍ତି। ମୁଁ ଜାଣିନି ଆମ ଘରେ ବୁଢ଼ୀଟା କ'ଣ କରୁଛି। କିଏ କ'ଣ କରୁଛ କର, ଆମେ ଯାଉଛୁ। ନିରୁକୁ ବୁଦ୍ଧି ଦିଶୁନଥିଲା। ମନେ ମନେ ଭାବିଲା, ପ୍ରଭୁ ଏମାନେ ଲୋକ ଦେଖାଣିଆ ଭକ୍ତ ସମ୍ଭବ। ମାନବ ଧର୍ମର ମୂଳମନ୍ତ୍ର ସବୁଠାରୁ ନିଆରିଆ। ତା ପାଖରେ ସ୍ନାନ ଦାନ ଧର୍ମ ମନ୍ଦିର ଦର୍ଶନ ଆଦି କର୍ମ ତୁଚ୍ଛ ପ୍ରାୟ। ବାଧ୍ୟ ହୋଇ ନିରୁ ଫୋନ୍ କଲା ସୁଜନକୁ ଓ କାର୍ଟା ନେଇଆସ ବୋଲି କହିଲା। ଅସୁବିଧା ଟିକିଏ ଅଛି, ନିରୁର ନ୍ୟୁନ ଉକ୍ତିରେ ସୁଜନ କହିଲେ, ହଉ ଅପେକ୍ଷା କର, ମୁଁ ଯାଉଛି। ସୁଜନ ପ୍ରତି ସମୟରେ ପ୍ରଥମେ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି, ପରେ ଶାନ୍ତ ହୋଇଯାଆନ୍ତି। ସାଙ୍ଗରେ ଯାଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ନିରୁ ସହିତ ଅପେକ୍ଷା କଲା। ସାର୍ ଆସିଲେ ଚାଲିଯିବି ବୋଲି କହିଲା। ଭୟ ଲାଗୁଥିଲା ନିରୁକୁ। ସୁଜନ ଯେତେବେଳେ ବାସ୍ତବ ଚିତ୍ର ଦେଖିବେ କିଭଳି ମନ୍ତବ୍ୟ ପ୍ରୟୋଗ କରିବେ ଭାବୁଥିଲା। ସୁଜନ ପହଞ୍ଚିବାକୁ ବେଶୀ ସମୟ ନେଇନଥିଲେ। ବିସ୍ମୟ ଚାହିଁରେ ସେ ନିରୁକୁ ଚାହିଁଥିଲେ। ଡେରି ନକରି ସେମାନେ ବୁଢ଼ୀକୁ ନେଇଗଲେ ପାଖ ସରକାରୀ ହସ୍ପିଟାଲକୁ। ଆଶୁ ଚିକିତ୍ସା କରି ଛାଡ଼ିଦେଲେ ଡାକ୍ତର। ବୁଢ଼ୀର କିଏ ସବୁ ଅଛନ୍ତି, ଘର କେଉଁଠି ଇତ୍ୟାଦି ପଚାରିଲେ ଖାଲି କାନ୍ଦିଲା। ପାଖରେ ଥିଲା ଛୋଟିଆ ବ୍ୟାଗ୍, ସେଥିରୁ ପାସ୍ବୁକ୍ଟା ଦେଖାଇ ପଚାରିଲା ନିରୁକୁ, ଆଲୋ ମା, ଦେଖିଲୁ ଏଥିରେ କେତେ ଟଙ୍କା ଅଛି? ନିରୁ ପାସ୍ବୁକ୍ ଖୋଲି ଦେଖିଲା, ସେଥିରେ ଜିରୋ ଆକାଉଣ୍ଟ। ଆରେ ମାଉସୀ, ପାସ୍ବୁକ୍ଟା କାହାର? ଏଥିରେ ତ କିଛି ନାହିଁ, ସବୁ ଉଠାଇ ନିଆଯାଇଛି। ବୁଢ଼ୀ କାନ୍ଦି ପକାଇ କହିଲା, ହଁ ସବୁ ତ ଖାଇ ଭସ୍ମ କଲେ, ମୋ ପେନ୍ସନର ପାସ୍ବୁକ୍ଟା ବି ଛାଡ଼ିଲାନି। ବୁଢ଼ା ମୋର ଚାକିରି କରିଥିଲା, ଚଳିବାରେ ଅସୁବିଧା ନଥିଲା। ଚାରି ପୁଅଯାକ ଭଲରେ ଚଳୁଛନ୍ତି, କିନ୍ତୁ ମୋ ପରି ବୁଢ଼ୀଟାକୁ ଚଳେଇବାକୁ ଅସମର୍ଥ ହେଉଛନ୍ତି। ମୋର ଘର ଭଡ଼ା ଲାଗିଛି, ମାସ ଆରମ୍ଭରୁ ବାଣ୍ଟିକୁଟି ନେଉଛନ୍ତି। ପୂଜା ଦାନ ଧର୍ମ ପାଇଁ ମାଗିଲେ କହିବେ, କାହିଁକି ମାଗୁଛୁ, କ'ଣ କରିବୁ ଇତ୍ୟାଦି। ଘର ଚଳିବାକୁ କେତେ କଷ୍ଟ ତୋତେ ଜଣାଯାଉନି? ତୋର ବନ୍ଧୁବାନ୍ଧବ ଦେହପା କାମ ନିମିତ୍ତରେ ପଇସା କେଉଁଠି ରହୁଛି କହିଲୁ, ତୁ ମାଗି ହେଉଛୁ? ବଡ଼ କୃତାର୍ଥ ହୋଇଛି ମୁଁ ଏମାନଙ୍କ ଭଳି ପୁଅମାନଙ୍କୁ ପାଇ। ବୁଢ଼ୀ ଆଖିର ଲୁହରେ ବ୍ୟସ୍ତ ହୋଇ ସୁଜନ ପଚାରିଲେ, ତେବେ ଏଇଠୁକୁ କେମିତି ଆସିଲ? ତୁମ ଠିକଣା ତ ବହୁତ ଦୂରରେ। ଅବସର ପରେ ପିଲାମାନଙ୍କ ଅଳିଅର୍ଦ୍ଦରି ଶୁଣି ଶୁଣି ନୟାନ୍ତ ହେଉଥିଲେ ମୋ ସ୍ୱାମୀ। ମୁଁ ଚିଲଶାଗୁଣା ପରି ସେମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ ରଖୁଥିଲି। ପିଲାମାନେ ମୋ ସ୍ୱାମୀ ପ୍ରତି କେତେବେଳେ ଅବହେଳା କରୁନାହାନ୍ତି ତ, କିନ୍ତୁ ସେ ଚାଲିଗଲା ପରେ ମୋ ପାଇଁ କିଏ ଅଛି? ସେମାନେ ପୁରା ସର୍ବେସର୍ବା ହେଲେ। ପଟେ ଖସିଗଲେ ଆର ପଟଟି ଯେ ଏତେ ଦୁର୍ବଳ ହୋଇଯାଏ କହିବା ଅବ୍ୟକ୍ତ। ବ୍ୟକ୍ତିଟିଏ ଦୋଷ କଲେ ଦଣ୍ଡ ପାଏ। ମୁଁ ବୈଧବ୍ୟ ଜୀବନ ପ୍ରାପ୍ତ କରି ଦୋଷୀଟିଏ ସାଜିଯାଇଥିଲି ବୋଧେ। ଜେଲ୍ରେ କଏଦୀ ଜୀବନଯାପନ ଭଳି ମୋର ଅବସ୍ଥା ହୋଇଗଲା। ବଞ୍ଚିବାଟା ଅର୍ଥହୀନରେ ଇଚ୍ଛା ମୃତ୍ୟୁକୁ ଆପଣା କରିବାକୁ ଇଚ୍ଛା ହୁଏ, ହେଲେ ପାରେନି, ଭାରି କଷ୍ଟ ଲାଗେ। ଏମିତି କେତେଦିନ କଷ୍ଟରେ ରହିବି? ମୁକ୍ତ ହେବାକୁ ଚାହେଁ। ପାଖରେ ଥିବା ପାସ୍ବୁକ୍ଟା ଧରି ବାହାରି ଆସିଲି। ଶେଷ ଜୀବନଟା ଅନ୍ତତଃ କେଉଁ ବୃଦ୍ଧାଶ୍ରମରେ ବିତାଇଦେବି ବୋଲି ଭାବିଥିଲି। ଆଖିକୁ ଭଲ ଦିଶୁନି, ମୁଣ୍ଡଟା ମଧ୍ୟ ବୁଲାଇ ପକାଇଲା, କିଛି ଜାଣିପାରିଲିନି, ପଡ଼ିଗଲି। ତାପରେ ଖାଲି କଷ୍ଟ ଅନୁଭବ କଲି, ଉଠିପାରିଲି ନାହିଁ, କାହାକୁ ସହାୟତା ମଧ୍ୟ ମାଗିପାରିଲି ନାହିଁ। ବୁଢ଼ୀର କଥା ଶୁଣିଲା ପରେ ନିରୁ ଦ୍ୱନ୍ଦ୍ୱରେ ପଡ଼ିଗଲା। ପାସ୍ବୁକ୍ରେ କିଛି ନାହିଁ ବୋଲି ବୁଢ଼ୀ ମୁଣ୍ଡ କୋଡ଼ି ପକାଉଥାଏ, ତେଣେ ନିରୁର ମୁଖମଣ୍ଡଳରେ ଫିକା ସଂଶୟ ଦେଖି ସୁଜନ କହିଲେ, ମାଉସୀ, ପେନ୍ସନ୍ ଅଫିସକୁ ଯାଇ ସବୁ ବନ୍ଦୋବସ୍ତ କରିହେବ, ବ୍ୟସ୍ତ ହୁଅନି। ଆଉ ନିରୁ, ତୁମେ ଚାହିଁଲେ କ'ଣ ହେବ, ତାଙ୍କୁ ସାଙ୍ଗରେ ନେଇଚାଲ, ସୁସ୍ଥ ହୋଇଗଲେ ସେ ଯେଉଁଠିକି ଇଚ୍ଛା କରିବେ ଛାଡ଼ିଦେବା। ଆଶ୍ୱସ୍ତି ଅନୁଭବ କଲା ନିରୁ। ତାପରେ ମାଉସୀଙ୍କୁ ଘରକୁ ଅଣାଯାଇଥିଲା। ମନସ୍ଥ କରିଥିଲି ଦୁଇ ଚାରି ଦିନ ରଖିଦେଇ ମାଉସୀଙ୍କୁ କେଉଁ ବୃଦ୍ଧାଶ୍ରମରେ ଛାଡ଼ିଦେବି। ସେ ତାଙ୍କ ଲକ୍ଷ୍ୟ ନେଇ ବଞ୍ଚିବାକୁ ଆସିଛନ୍ତି, କାଳେ ଅଲଗା କିଛି ଭାବିବେ ଅଟକାଇଦେଲେ। ହେଲେ ମାଉସୀ ସୁସ୍ଥ ହେଉ ହେଉ ସମସ୍ତଙ୍କୁ ଆପଣାର କରିବାରେ ବ୍ୟସ୍ତ ରହିଗଲେ, ଠିକ୍ ମୋ ଶାଶୁଙ୍କ ପରି। ସେ ଚାଲିଯିବାର ବର୍ଷେ ପାଖାପାଖି ହେବ, ଦୁଇ ତିନି ମାସ ପରେ ବର୍ଷିକିଆ ହେବ। ମା ଚାଲିଗଲା ପରେ ମୋ ପିଲାମାନଙ୍କର ସୁଜନଙ୍କର ଯେଉଁ ଉଦାସପଣ ରହୁଥିଲା ତାହା ମୁଁ ଅନୁମାନ କରିଛି।

ମାଉସୀ ଆସିଲା ପରେ ମୋତେ ଲାଗୁଛି ସେସବୁ ଅପସରି ଯାଉଛି। ମୋ ମୁଣ୍ଡଟା ମଧ୍ୟ ହାଲକା ହେବାରେ ଲାଗିଛି। ମାଉସୀ ଯଦି ଘରେ ରହିଯାଆନ୍ତି ତ ସମସ୍ତଙ୍କର ସୁବିଧା ହୁଅନ୍ତା। ଡାଇନିଂରେ ବସିଥିଲା ବେଳେ ମୁଁ ସୁଜନକୁ ପଚାରିଲି, ମାଉସୀ ଯଦି ଏଠାରେ ସବୁଦିନ ରହିଯାଆନ୍ତେ କିଛି ଅସୁବିଧା ହେବ କି? ମା ଚାଲିଗଲା ପରେ ଯେଉଁ ଖାଲି ସ୍ଥାନଟା ସୃଷ୍ଟି ହୋଇଛି ତାହା କିଛି ବିଗିଡ଼ୁଥିଲେ ସୁଜନ। ନିରୁ, ତୁମେ କ'ଣ କହୁଛ? ତାଙ୍କୁ ଆଣିଥିଲ 2-4 ଦିନ ରଖିବ ବୋଲି, ଆଜିକାଲି କରି ଏତେ ଦିନ ନେଲଣି, ଏବେ କହୁଛ ସବୁଦିନ ରଖିଦବ? ତୁମେ କ'ଣ ଭାବୁଛ, କିଏ ରହିଗଲେ ମୋର ମାର ସ୍ଥାନ ପୂରଣ ହୋଇଯିବ? କଦାପି ଏ ଧାରଣା ରଖିବନି। ତା ଛଡ଼ା ପର ପସରାକୁ ଜାକି ରଖିଲେ ଭବିଷ୍ୟତରେ ଅସୁବିଧା ଆସିପାରେ। 4 ପୁଅରେ ମାକୁ କେହି ରଖିପାରିଲେନି, ଆମେ ତାଙ୍କର ନିଜର କେମିତି ହୋଇପାରିବା ଯେ? ଅନେକ ଅନୁଭୂତିର ଜୀବନ କାଟିସାରିଲେଣି ମାଉସୀ। ମୋ ସ୍ୱାମୀ ଓ ପିଲାମାନଙ୍କର ଅଶାନ୍ତିକୁ ସେ ପ୍ରତିକ୍ଷଣରେ ସାମ୍ନା କରୁଥିଲେ। ତେଣୁ ମୋତେ ଥରେ କହିଲେ, ମା ନିରୁ, ତୁ ମୋ ପାଇଁ ବ୍ୟସ୍ତ ହୁଅନି, ମୋତେ ବୁଝାବୁଝି କରି ଛାଡ଼ିଦେ, ହୁଏତ ମୁଁ ଚଳିଯାଇପାରିବି। ଏଠାରେ ଏତେ ଦିନ ରହିଗଲେଣି ତ ଗୋଟେ ମୋହ ଲାଗି ଆସିଥିଲା। ମୋ ଲାଗି ତୁମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ବାଡ଼ ହେବାଟା ଆଦୌ ଭଲ ନୁହେଁ। ମାଉସୀଙ୍କର ଦରଦିମିଶା କଥା ମୋତେ ଦୋଛକିରେ ଛାଡ଼ିଦେଲା ପରି ଲାଗୁଥିଲା। କିଛି ଉତ୍ତର ଦେଇପାରିନଥିଲି, ସେଠାରୁ ଉଠି ଆସିଥିଲି। ଈଶ୍ୱରଙ୍କ ଇଚ୍ଛାରେ ସବୁକିଛି ଚାଲେ। ତେବେ ମୁଁ ମାନିଯିବି ଯେ ମଣିଷ କିଛି ଚାହୁଁନି। ଓହ ସୁଜନ, ତୁମେ ଦୀର୍ଘ ଚିନ୍ତା କରି ଦେଖ, ଛୋଟବେଳୁ ବାପା ତୁମର ଚାଲିଯାଇଥିଲେ, ମାଙ୍କ ଦ୍ୱାରା ପ୍ରତିପାଳିତ ପୁଅ ଅଣ୍ଟା ସଳଖି ପ୍ରତିପତି ବିସ୍ତାର କଲାବେଳକୁ ମା ମଧ୍ୟ ଚାଲିଗଲେ, ପଶ୍ଚାତ୍ତାପ ଅନୁତାପର ଲୁହର ଗଡ଼ାଇ ଏ ପର୍ଯ୍ୟନ୍ତ ରହିଛ। ଏତିକି ବୁଝିପାରୁନ, ଏପରି ବୁଢ଼ୀ ଲୋକଟିକୁ ସାହାରା ଦେଲେ ହୁଏତ ମା ଉପରେ ଥାଇ ଖୁସିରେ ହସିବେ। ମା ହିଂସା କରୁନଥିଲେ, ଜଣେ ପରୋପକାରୀ ସହାୟତା ପ୍ରଦାନକାରୀ ମହିଳା ଭାବରେ ସେ ପରିଚିତା। ବିବେକ, ତୁମର କେମିତି କହୁଛି ମାଉସୀଙ୍କୁ ରଖିପାରିବାନି? ପୁଅମାନେ ବି ମାଉସୀଙ୍କର କୁଳାଙ୍ଗାର ଗୁଡ଼ା, ଏତେ ହୀନମନତା ସେମାନଙ୍କର। ମାଟା କୁଆଡ଼େ ଚାଲିଗଲା, ଖୋଜାଖୋଜି ନାହିଁ କି ପଶ୍ଚାତ୍ତାପ କରିବାର ନାହିଁ। ଆଇନର ଆଶ୍ରୟ ନେବାକୁ ମାଉସୀଙ୍କୁ କହିଥିଲି, କିନ୍ତୁ ସିଏ ମୋତେ କୁହନ୍ତି, ନାଇଁରେ ବୁଢ଼ୀ ହେଲିଣି, କେତେଦିନ ବଞ୍ଚିବି ଯେ? ସୁଖରେ ରହିବି ବୋଲି ସେମାନଙ୍କୁ କୋର୍ଟ କଚେରୀ ଦେଖେଇବି, ତାଙ୍କ ବାଟରେ ସେମାନେ ଥାଆନ୍ତୁ। ଆଶ୍ଚର୍ଯ୍ୟ ଲାଗେ ମୋତେ, ମାର ହୃଦୟ କେତେ ଉଚ୍ଚରେ। ହଇରାଣ ହୋଇ ମଧ୍ୟ ଦାଣ୍ଡର ଭିକାରୁଣୀ ସାଜିଲେ ମଧ୍ୟ ପିଲାର ଅସୁବିଧାକୁ ଆଖିରେ ଦେଖିପାରିବନି, କିନ୍ତୁ ସେଇ ପିଲା ଏତେ କୃତଜ୍ଞ ପାଲଟି ଯାଇପାରେ? ମାକୁ ବୋଝ ବୋଲି ଭାବିନିଏ? ଏତେ ସବୁ ଚିନ୍ତାର ବଢ଼ତାକୁ ପତଳା କରିବାକୁ ଚେଷ୍ଟା କରି ନିରୁ ଶୋଇବାର ପ୍ରୟାସ କଲା। ଅନିଦ୍ରାରୁ ଦେହ ଖରାପ ହେବ, ତାକୁ ପୁଣି କିଏ ଭୋଗିବ? ପାହାନ୍ତି ରାତିର ସ୍ୱପ୍ନରେ ଘାଣ୍ଟି ହୋଇଯାଉଥିଲେ ସୁଜନ। ମାକୁ ଦେଖି ସେ ଖୁସିରେ ବିଭୋର ହୋଇପଡ଼ିଲେ। ପଚାରିଲେ, ମା ଲୋ, ତୁ କ'ଣ ଏଠି ବସିଛୁ? କୁଆଡ଼େ ଯାଇଥିଲୁ? ତୁ ଜାଣିଛୁ ମୋତେ କେମିତି ଲାଗୁଛି? ସବୁ ସୁଖ ମୋର ହଜିଯାଇଛି, କୌଣସିଥିରେ ଅଭାବ ନାହିଁ, କିନ୍ତୁ ତୋର ଅବର୍ତ୍ତମାନ ମୋତେ ଭାରାକ୍ରାନ୍ତ କରିଦେଉଛି। କୌଣସି କାମରେ ମନ ଲାଗୁନି, ଭିତରେ ତିଳତିଳ ହେଲା ପରି ଲାଗୁଛି। ମାର ହସ ଚାରିଆଡ଼େ ଖେଳେଇ ହୋଇଗଲା। ସେହି ହସରେ ସୁଜନ ଶୁଣିଲେ, ମା କହୁଛନ୍ତି, ଆରେ ଏତେ ଅବୁଝା କାହିଁକି ହେଉଛୁ? ଦୁଃଖ ପରେ ସୁଖ, ଆଉ ସୁଖ ପରେ ଦୁଃଖର କାରଣ ମଣିଷର ଜୀବନଧାରା ରୂପ ଅନେକ ହୋଇପାରେ। ମା ପରେ ମା, ତୁ ମୋ ସକାଶେ ଆଉ କାହାକୁ ହତାଦର କରିବାଟା ଠିକ୍ ନୁହଁ ବାପା। ହସକାନ୍ଦର ସଂସାରରେ ଯାହା ବାସ୍ତବ ତାକୁ ଆଦର କର, ତାକୁ ସହାୟତା ଦେ, ତେବେ ଯାଇ ସାର୍ଥକତା ଆସିବ। ମୁଁ ବର୍ତ୍ତମାନ ତୋ ପାଇଁ ଅବାସ୍ତବ, ମୋ କଥା ଚିନ୍ତା କରିବା ଅର୍ଥ ବ୍ୟର୍ଥ ସମୟରେ ହଜିଯିବା। ସୁଜନ କହିଲେ, ମା ମୁଁ ପାରିବିନି, ଆଉ କାହାକୁ ତୋର ସ୍ଥାନ ଦେଖ ଧନ, ତୁ ସବୁ ପାରିବୁ କହି ମା ସୁଜନଙ୍କ ଆଖିରୁ ଅନ୍ତର୍ଦ୍ଧାନ ହୋଇଗଲେ। ସୁଜନଙ୍କର ସ୍ୱପ୍ନ ଭାଙ୍ଗିଗଲା, ଧଡ଼କିନା ହୋଇ ଉଠି ବସିଗଲେ। ଭାବିଲେ, ସତରେ ମା କ'ଣ ଚାହୁଁଛି? ପାଖରେ ଶୋଇଥିଲା ନିରୁ, ଶାନ୍ତ ଦୟାର୍ଦ୍ଦ ମୁହଁ ତାର। ମା କହେ, ତୋ ପାଇଁ ନିରୁ ଭଳି ସ୍ତ୍ରୀ ମିଳିଛି, ନହେଲେ ତୁ ଯେପରି ବଦରାଗି ସବୁ ଓଲଟ ପାଲଟ ହୋଇଯାଇଥାନ୍ତା। ନିରୁ କିନ୍ତୁ ଅନେକ ଥର ପ୍ରକାଶ କରିଛି, ମୁଁ ଉପରେ କଠୋରତା ଦେଖାଇଲେ କ'ଣ, ଭିତରେ ଭାରି କୋମଳ। ପ୍ରକୃତ କଥା ଏତିକି ଅଛି ବୋଲି ତ ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଚଳିବାର ସନ୍ତୁଳନ ବିଗିଡ଼ି ଯାଇନି। ମୋର କଠୋର ପଣିଆର ସ୍ୱଭାବ ପଛରେ ଥିବା କୋମଳ ପଣିଆ ପାଇଁ ନିରୁପରି ସୁନ୍ଦରୀ ଆତ୍ମନିର୍ଭରଶୀଳା ନାରୀ ଏପର୍ଯ୍ୟନ୍ତ ସ୍ୱଚ୍ଛାଚାରିତାକୁ ଅବଲମ୍ବନ କରିପାରିନି, ପ୍ରତ୍ୟେକ କ୍ଷେତ୍ରରେ ମୋର ଅନୁମତି ମାଗି ଆଗେଇବାକୁ ଚେଷ୍ଟା କରିଛି। ଦେଖିବାକୁ ଗଲେ ତାର ମନୋବୃତ୍ତିରେ କୌଣସି ଲାଳସା ହିଁ ନାହିଁ, ନୈତିକତା ଓ ମାନବିକତାକୁ ଦୃଷ୍ଟି ରଖି ସେ ପଦକ୍ଷେପ ନିଏ। ମୁଁ ଦେଖିଛି ସ୍ତ୍ରୀ ଲୋକ ଅଳଙ୍କାର, ଶାଢ଼ୀ, ଆଲିସାନ ବଙ୍ଗଳାକୁ ଆଶା ରଖନ୍ତି, ନିରେ କିନ୍ତୁ ଏସବୁର ଉର୍ଦ୍ଧ୍ୱରେ ନିଆରା ତାର ମନ। ମୋର ଟିକିଏ ସମତି ଯଦି ତାକୁ ଗଭୀର ଆନନ୍ଦ ଦେଉଛି, ମୁଁ ତାକୁ ଏକ ଅବିଶ୍ୱାସ ଜୀବନ ବଞ୍ଚିବାକୁ ବାଧ୍ୟ କରିବି କାହିଁକି? ସକାଳର ମନ୍ତ୍ର ପକ୍ଷୀମାନେ ଗାଇ ଉଠିଲେଣି, ପ୍ରକୃତିର ଶାନ୍ତ ସ୍ନିଗ୍ଧ ଶୀତଳତା ସହରରେ କିଛି ସମୟ ପ୍ରତିଭାତ ହୁଏ। କଳକାରଖାନା ଗାଡ଼ି ମଟର ଶବ୍ଦରେ କର୍ମଚଞ୍ଚଳ ମଣିଷ ଏହାର ଆନନ୍ଦ ବେଶୀ ସମୟ ନେଇପାରେନି। ନିଦ ଭାଙ୍ଗିଯାଇଥିଲେ ବି ସୁଜନ ଅଳସୁଆ ହୋଇ ଉଠିନଥିଲେ, ସେଜରେ ଜାଣିଶୁଣି ପଡ଼ି ରହିଥିଲେ। ନିରୁ କେତେବେଳେ ଉଠିଗଲାଣି? ସେଜରୁ ଉଠିଗଲାବେଳେ ଅଭିମାନରେ ଫାଟି ପଡ଼ିଲା ପରି ଲାଗୁଥିଲା। ଆଜି ରବିବାର, ସମସ୍ତଙ୍କର ଛୁଟି, ତଥାପି ନିରୁ ଉଠି

0: ଯାଇଥିଲା। ସେ କଥା ଦେଇଛି ଆଜି ଯେମିତି ହେଲେ ମାଉସୀଙ୍କୁ ନେଇ ଛାଡ଼ିବ। କାଲିର ଗଣ୍ଡଗୋଳ ପରେ ସେ କାହାକୁ ଫୋନ୍ କରି ବୁଝାସୁଝା କରୁଥିଲା, ମୁଣ୍ଡକୁ ଆସିଲାଣି ନିଶ୍ଚୟ ଛାଡ଼ିଦେବ, କଥା ଦେବାରେ ସେ ପକ୍କା, ତେଣିକି ଯାହା ହେଉ। ପର ଦୁଃଖେ ଦୁଃଖୀ ହେଉଥିବା ମଣିଷଟା ନିରୁ, ଅଧ୍ୟାପିକା ହୋଇ ମଧ୍ୟ ଅତି ସରଳ ନିରାଡ଼ମ୍ବର ଜୀବନଶୈଳୀ ତାର। ଆମର ପଇସାପତ୍ରର ଅଭାବ ତ ନାହିଁ, ଯଦି ସାହାଯ୍ୟ ସହଯୋଗ କାହାର ଦରକାର ପଡ଼େ ଆମେ ଅକୁଣ୍ଠ ଚିତ୍ତରେ ଦେଲେ ଅସୁବିଧା କେଉଁଠି। ତା ମତରେ ମାଉସୀଙ୍କୁ ଘରେ ସ୍ଥାନ ଦେବାର ଅର୍ଥ ମୋତେ ମାଆର ଶୂନ୍ୟ ସ୍ଥାନ ଉପଲବ୍ଧି ହେବ ନାହିଁ, ଆଉ ମାଉସୀଙ୍କର ଅସହାୟ ଜୀବନରେ ପୂର୍ଣ୍ଣଚ୍ଛେଦଟିଏ ମଧ୍ୟ ପଡ଼ିବ। ଏଥିରେ ଦ୍ୱିଧା କରିବାର କ'ଣ ଅଛି? ସତେ ତ ରୂପ ବିଭିନ୍ନତା ମଧ୍ୟରେ ମାଆ ତ ମା, ସୁଜନ ଉଠି ପଡ଼ିଲେ ସେ ଜରୁ, ମୁହଁଟାକୁ ଧୋଇଦେଇ ଅନୁଧ୍ୟାନ କଲେ କିଏ କ'ଣ କରୁଛନ୍ତି। ପିଲାମାନେ ଉଠି ନଥିଲେ, ନିରୁ ସମ୍ଭବତଃ କାମ ସାରି ଚଉରାରେ ପାଣି ଦେଉଛି, ମାଉସୀ ଫୁଲ ଗଛମାନଙ୍କରେ ପାଣି ଦେଉଛନ୍ତି। ଏହି ତିନି ମାସ ମଧ୍ୟରେ ମାଉସୀଙ୍କ ହାତ ସ୍ପର୍ଶ ପାଇ ବଗିଚାଟା ହରାବରା ହୋଇଯାଇଛି, ମା ଥିଲା ସମୟର ବଗିଚା ପରି ଲାଗୁଛି। ଫୁଲମାନଙ୍କର ହସ ମାଉସୀଙ୍କର ହସ ମିଶି ଯେପରି ସୁଜନଙ୍କୁ ସ୍ୱାଗତମ ଜଣାଉଥିଲେ, ସୁଜନ ଅନୁମୟ କରୁଥିଲେ ମାଉସୀ ସ୍ଥାନରେ ଯେପରି ମା ଠିଆ ହୋଇ ହସୁଛି। ଆବେଗ ଭରିଦେଇ ସୁଜନ ପାଖକୁ ଯାଇ କହିଲେ, ମା ଏଇଠି ଅଛୁ, ତୁ କୁଆଡ଼େ ଯାଆନି, ତୋ ପଣତକାନିର ସହାୟତାରେ ମୁଁ ବଞ୍ଚିବାକୁ ଚାହେଁ, ମୋ ଉଦାସ ମନରେ ହସ କେବଳ ତୁ ହିଁ ଦବୁ ମା, ହଁ କେବଳ ତୁ ହିଁ ଦବୁ।
1: ଶେଷରେ ଡକ୍ଟର ଅସୀମା ସାହୁଙ୍କର ଅନ୍ୟ ଏକ କବିତା ମୋ ଝିଅ।
2: ମୋ ଝିଅ, ତୋ ଆଖିରେ ମୁଁ ଦେଖେ ମୋ ଛବି ଦିନ ଦିନ ପ୍ରତିଦିନ, ତୁ କିନ୍ତୁ ସାଇକେଲରୁ ସ୍କୁଟି ଦେଇ କଲେଜ ବଜାର ଅବା ଫେସବୁକରେ ଖୋଜୁଥାଉ, ବଦଳାଉଥାଉ ନୂଆ ନୂଆ ମନ। ମୋ ଆଖିରେ ତ ବଢ଼ିଲା ବୟସର ଡର, ମୋ ଆଖିରେ ତ ବଢ଼ିଲା ବୟସର ଡର, ତୋ ଆଖିରେ ରଙ୍ଗୀନ ମିଜାଜ ସାଙ୍ଗସାଥି ଦମକାଏ ଅଡ଼ୁଆ ପବନ, ପାଟିରେ ଯୁକ୍ତିର ଆଉ ଜିଦ୍ର ପରସ୍ତ ପରସ୍ତ ଆସ୍ତରଣ, ବୁଝିପାରୁନା ଝିଅ ଯୌବନ କ'ଣ, ଜୀବନ ଯୁଦ୍ଧରେ ହାରିଗଲା ବେଳେ କେଡ଼େ ସହଜରେ ହାତ ଛାଡ଼ି ଦିଏ ଛଳନାର ବନ୍ଧନ, କେଡ଼େ ଲାଜ ଲାଗେ ହଜେଇ ଦେଲେ ଅର୍ଜିଥିବା ସମସ୍ତ ସମ୍ମାନ, ପୁଣି ଅଳନ୍ଧୁଭରା ସ୍ୱପ୍ନ ଅପୂରଣ। ତତେ କିନ୍ତୁ ଏତେ ସହଜରେ ହଜିବାକୁ, ତତେ କିନ୍ତୁ ଏତେ ସହଜରେ ହଜିବାକୁ ଝୁଙ୍କିବାକୁ ଦେବିନି ମୋ ଝିଅ ତୋ ରାଣ, ବରଂ ତୋ ଆଖିରେ ରାଗି ଆଉ ଖରାପ ମା ବୋଲି ପ୍ରତିବିମ୍ବିତ ହେଉଥିବି ବରଂ ପ୍ରତିଦିନ। ଆଉ ତତେ ସୁରକ୍ଷା ଦେବାକୁ ମୋ ଆୟୁଷର ଶେଷ ପ୍ରହର ଯାଏଁ କରୁଥିବି ଅନ୍ତରୀଣପଣ କ୍ଷଣ ପ୍ରତିକ୍ଷଣ। ଝିଅ ମୋର, ତୁ ବୁଝ କି ନ ବୁଝ, ମୁଁ ତୋ ମା ପ୍ରତିଦିନ ପ୍ରତିଦିନ।
3: ହଁ ଭଉଣୀ, ଆପଣମାନେ ଯଦି କବିତା ଗଳ୍ପ ପ୍ରବନ୍ଧ ଏସବୁ ଲେଖୁଥାନ୍ତି ଆଉ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଚାହୁଁଥାନ୍ତି ତେବେ ଆମ ସହିତ ଯୋଗାଯୋଗ କରିବାକୁ ଅନୁରୋଧ। ଆମର ଠିକଣା ହେଲା ମହିଳା ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ 757002। ଆପଣମାନେ ଆପଣମାନଙ୍କର ଲେଖା ଏହି ଠିକଣାରେ ପଠାଇ ପାରିବେ। ଯଦି ଲେଖାଗୁଡ଼ିକ ପ୍ରଚାର ଉପଯୋଗୀ ହୁଏ ତେବେ ଆମର କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଭଉଣୀ, ଏଥର ରୋଷେଇ ଘରକୁ ଯିବା ଆଉ କିଛି ନୂଆ ରୋଷେଇ ଶିଖିବା। କହୁଛନ୍ତି ସୁଦୀପ୍ତା ଦାସ, ପ୍ରଥମେ ତାଙ୍କଠାରୁ ଶୁଣିବା ଛେନା ମଲାଇ ଚମଚମ।
4: ଛେନା ମଲାଇ ଚମଚମ, ଛେନା ପାଞ୍ଚଶହ, ମଇଦା ଅଢ଼େଇଶହ, ଗୁଣ୍ଡ ଚିନି ଅଢ଼େଇଶହ, ଗୁଜୁରାତି ଗୁଣ୍ଡ 3 ଚାମଚ। ପ୍ରଣାଳୀ, ଛେନାକୁ ମଇଦା ସହିତ ଭଲ ଭାବରେ ଦଳି ଦେବା, ଦଳି ଦଳି ତାକୁ ନରମ କରିଦେବା। ଛେନା ନରମ ହେଲା ପରେ ତା ସହିତ ଗୁଣ୍ଡ ଚିନି ଓ ଗୁଜୁରାତି ଗୁଣ୍ଡକୁ ମିଶାଇ ଭଲ ଭାବରେ ଘିଅରେ ଛାଣିଦେବା। ପ୍ରସ୍ତୁତ ହୋଇଗଲା ଛେନା ମଲାଇ ଚମଚମ, ଆପଣ ଚାହିଁଲେ ତା ଉପରେ ରାବିଡ଼ି ମିଶାଇ ଖାଇପାରିବେ।
3: ଏଥର ଆସନ୍ତୁ ବ୍ରେଡ୍ ଦହିବରା କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଜାଣିବା।
4: ବ୍ରେଡ୍ ଦହିବରା, ବ୍ରେଡ୍କୁ ଗୋଲ ଗୋଲ କାଟି ତେଲରେ ଛାଣିଦେବା। ଅନ୍ୟ ଏକ ପାତ୍ରରେ ଦହି, କଳା ଲୁଣ, କଞ୍ଚାଲଙ୍କା କଟା, ଆମ୍ବକଷିଆ ଅଦା ତାକୁ କରିଦେଇଥିବା, ଧନିଆ ପତ୍ର କଟା, ଚାଟ୍ ମସଲା ଓ ଅଳ୍ପ ଚିନି ସବୁକୁ ଏକାଠି ମିଶାଇ ଭଲ ଭାବରେ ଫେଣ୍ଟି ଆଗରୁ ଛଣା ଯାଇଥିବା ବ୍ରେଡ୍ ଉପରେ ପକାଇ ଖାଇବାକୁ ଦେବା।
3: ଏଥର ଖଟା ମିଠା ପନିର ପ୍ରସ୍ତୁତ ପ୍ରଣାଳୀ ଶିଖିବା।
4: ଖଟା ମିଠା ପନିର, ତେଲରେ ଛୋଟ କଟା କଞ୍ଚାଲଙ୍କା ଓ ଗୁଜୁରାତି ଦରଛେଚା ଗୁଜୁରାତିକୁ ପକାଇ ଅଳ୍ପ ଭାଜି ବିଲାତିକୁ ଛୋଟ ଛୋଟ କାଟି ପକାଇଦେବା। ସେସବୁ ଭାଜି ହେଲା ପରେ କଟା ପନିରକୁ ପକାଇ କିଛି ସମୟ ଘାଣ୍ଟି ଅଳ୍ପ ପାଣି ଦେବା।

0: ପାଣି ଫୁଟିଲେ ତା ଉପରେ ଅଦା ରସ ଅଳ୍ପ, ଲେମ୍ବୁ ରସ ପକାଇଦେବା। ତରକାରୀ ଫୁଟି ଆସିଲେ ଗରମ ମସଲା ଓ ଅଳ୍ପ ଚିନି ମିଶାଇ ତରକାରୀକୁ ଓହ୍ଲାଇଦେବା।
1: ହଁ ଭଉଣୀ, ଏସବୁ ଗୁଡ଼ିକ ଆପଣ ଘରେ ପ୍ରସ୍ତୁତ କରନ୍ତୁ, ପରିବାରର ସମସ୍ତଙ୍କୁ ଖାଇବା ପାଇଁ ଦିଅନ୍ତୁ, ନିଜେ ଖାଆନ୍ତୁ ଏବଂ କିପରି ହେଲା ଆମ ପାଖକୁ ଚିଠି ଲେଖି ଜଣାନ୍ତୁ। ଆଉ ଆପଣମାନେ ଯଦି କିଛି ନୂଆ ରୋଷେଇ କରୁଥାନ୍ତି ଏବଂ ଆମର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚାହୁଁଥାନ୍ତି ତାହା ମଧ୍ୟ ଲେଖି ଜଣାଇବେ। ଆମ ସହିତ ଯୋଗାଯୋଗ କରିବାର ଠିକଣା ହେଲା ମହିଳା ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ବାରିପଦା, ପିନ୍ 757002। ଏହି ଠିକଣାରେ ଆମ ସହ ଯୋଗାଯୋଗ କରିବାକୁ ଅନୁରୋଧ। ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଇଠି ଶେଷ କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ସମୟ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300+ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ

0: ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ସୁରକ୍ଷା ପାଇଁ 2020 କାର୍ଟୁନ ପୁଲିସ ଫୋର୍ସ, 2 ୟୁନିଟ ଓଡ୍ରାଫ ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆହ୍ୱାନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣୀ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ସ ଚାଲିଯିବ ସାର, ପାଖାପାଖି 50ରୁ ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 କରୋଡ ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ, ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍କତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ

0: କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡା ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ରେ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡ଼ଭାଇଜରି ଜାରି ସହ ଆମେ ଆଲର୍ଟ ଅଛୁ। ଆମର ରିଜର୍ଭ ଲେବୁଲ 630 ଆମେ ଅଛେ ବର୍ତ୍ତମାନ 604 24 ଫୁଟ ଆମ ପାଖରେ ଅଛି କୁସନ୍, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ, ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି, ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ, ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ଦ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ବିଶ୍ୱ ପ୍ରସିଦ୍ଧ

0: ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଏନ୍ସିଇଆରଟି ଦ୍ୱାରା ପ୍ରାୟୋଜିତ ଉମଙ୍ଗ।

ପରିକ୍ରମା ପ୍ରସାରଣ ହୋଇପାରି ନାହିଁ, ତେଣୁ ପରିକ୍ରମା କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରସାରଣ କରୁଛୁ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ।

ବର୍ତ୍ତମାନ ଯେତେବେଳେ ମହାପ୍ରଭୁଙ୍କର ଦର୍ଶନ ନାହିଁ, ତେଣୁ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସଂଖ୍ୟା ବର୍ତ୍ତମାନ କମ୍। ଯାହା ବି ଆସନ୍ତି ଭକ୍ତମାନେ, ସେମାନେ ଯେଉଁ ବେଢ଼ାରେ ଯେଉଁ ମହାପ୍ରଭୁମାନଙ୍କୁ ଅଛନ୍ତି, ସେ ବେଢ଼ା ମହାପ୍ରଭୁଙ୍କୁ ଦର୍ଶନ କରିକି ସେମାନେ ବେଢ଼ା ପରିକ୍ରମା କରି ଠାକୁରଙ୍କର ଆରୋଗ୍ୟ କାମନା କରି ସେମାନେ ଯାଆନ୍ତି। ତେଣୁ ଏଇ ଯେ ବର୍ତ୍ତମାନ ଅଣସର ନୀତି ଚାଲିଛି, ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁମାନେ ଅଣସର ଘରୁ ବାହାରିଲା ପରେ ଆମର ପ୍ରତିଷ୍ଠା ବା ନେତ୍ରୋତ୍ସବ ହେବ, ନେତ୍ରୋତ୍ସବ ଚକ୍ଷୁଦାନ ହେବ ଏବଂ ପ୍ରତିଷ୍ଠା ପୂଜା ହେବ। ପ୍ରତିଷ୍ଠା ପୂଜା ହୋମ ଏସବୁ ଜିନିଷ ଦିନ 4 ସୁଦ୍ଧା ସରିବା ପରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ପାଇଁ ସୁନାବେଶ କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ତା'ପର ଦିନ ଉଭାଯାତ୍ରା ଥିବାରୁ ଉଭାଯାତ୍ରାରେ ମହାପ୍ରଭୁମାନଙ୍କର ପହଣ୍ଡି ନାହିଁ ବା ପ୍ରଥମ ଚଢ଼ିବାର ନାହିଁ। ଉଭାଯାତ୍ରାରେ ଆମର ରୂପାବେଶର ବ୍ୟବସ୍ଥା ରହିଛି ଏବଂ ଯେମିତି

0: ହେଲା ପରେ ଆମର ପ୍ରତିଷ୍ଠା ବା ନେତ୍ରୋତ୍ସବ ହେବ, ନେତ୍ରୋତ୍ସବ ଚକ୍ଷୁଦାନ ହେବ ଏବଂ ପ୍ରତିଷ୍ଠା ପୂଜା ହେବ। ପ୍ରତିଷ୍ଠା ପୂଜା ହୋମ ଏସବୁ ଜିନିଷ ଦିନ 4 ସୁଦ୍ଧା ସରିବା ପରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ପାଇଁ ସୁନାବେଶ କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ତାପର ଦିନ ଉଭାଯାତ୍ରା ଥିବାରୁ ଉଭାଯାତ୍ରାରେ ମହାପ୍ରଭୁମାନଙ୍କର ପହଣ୍ଡି ନାହିଁ ବା ପ୍ରଥମ ଚଢ଼ିବାର ନାହିଁ। ଉଭାଯାତ୍ରାରେ ଆମର ରୂପାବେଶର ବ୍ୟବସ୍ଥା ରହିଛି ଏବଂ ଯେମିତି ଦୈନନ୍ଦିନ ନୀତି ଯେତେବେଳେ ହେଉଥିଲା ଦୈନନ୍ଦିନ ନୀତି ଆମର ଉଭାଯାତ୍ରା ପାଖରୁ ଚାଲିବ। ସକାଳୁ ସୂର୍ଯ୍ୟ ପୂଜା ଏବଂ ଅବକାଶ, ତାପରେ ହେଉଛି ସାଣ ମେଳା, ତାପରେ ମଧ୍ୟାହ୍ନ ଠା, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ, ରାତ୍ରି ଧୂପ ଏବଂ ରାତ୍ରି ବଡ଼ସିଂହାର ବେଶ ହେବେ। ସେଦିନ ଆମର ରୂପାବେଶର ବ୍ୟବସ୍ଥା ରହିଛି। ଏଇ ଯେଉଁ ବେଶ କଥା କହିଲି ବା ମହାପ୍ରଭୁଙ୍କର ଯେଉଁ ନବଯୌବନ ଦର୍ଶନ ବା ଠାକୁରଙ୍କର ଯେଉଁ ଦର୍ଶନ ମିଳିବ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେଠି ନାଟମଣ୍ଡପରେ ଏହିସବୁ ଦର୍ଶନ ବ୍ୟବସ୍ଥା କରାଯାଇଛି। ମୋର ଭକ୍ତମାନଙ୍କୁ ଅନୁରୋଧ, ସେମାନେ ବହୁ ସଂଖ୍ୟାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କର କୃପା ଲାଭ କରିବା ସହିତ ଭକ୍ତଗଣ ଆଶୀର୍ବାଦ ଲାଭ କରନ୍ତୁ।
1: ପ୍ରଦୀପ କୁମାର ଦାସ ପୂଜାପଣ୍ଡ, ଆପଣ ଆଜି ଅଣସରଭରେ ମହାପ୍ରଭୁମାନଙ୍କର କଥା କହିଥିବାରୁ ଆପଣଙ୍କୁ ଆମର ପରିକ୍ରମା କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।

0: କଥା, ତାର ମନର କଥା ସେଇ ଗ୍ରାମ ଦେବତୀଙ୍କ ପାଖରେ ଜଣାଇଥାଏ। ଗାଁ ମୁଣ୍ଡରେ ଥିବା ଗଛ ମୂଳରେ ସେଇ ପଥରର ଦେବୀ ହୁଅନ୍ତୁ ବା ଦେବତା ହୁଅନ୍ତୁ ବା ପୋଡ଼ା ମାଟିର ଘୋଡ଼ା ହାତୀ ହୁଅନ୍ତୁ, ସେଇଠି ତାର ପ୍ରଣାମ ଜଣାଏ ଏବଂ ତାର ମନର କଥା, ମନର ଦୁଃଖ କଥା ଏବଂ ଆଗାମୀ ଭବିଷ୍ୟତ କିଭଳି ଭାବରେ ତା ପାଇଁ ସୁଗମ ହେବ ସେଇ କଥା ହିଁ ଜଣାଇଥାଏ। ତେବେ ଏଇ ଗ୍ରାମ ଦେବାଦେବୀଙ୍କର କଥା ତଥା ବିଭିନ୍ନ ମଠ ମନ୍ଦିରରେ ଥିବା ଦେବୀ ଦେବତାଙ୍କର ପୂଜା ଅର୍ଚ୍ଚନା ଭିତରେ ମଣିଷ ତାର ନିଜର ବିଶ୍ୱାସକୁ ଖୋଜି ବୁଲେ। ସେ ବିଶ୍ୱାସ ଟିକକ ଯଦି ହଜିଯାଏ ତାହେଲେ ମଣିଷ ସମାଜ ବାଟବଣା ହୋଇଯିବ। ତେବେ ଏଇ ବିଶ୍ୱାସ ବଳରେ କେଉଁ ଅନାଦି କାଳରୁ ଆଜି ପର୍ଯ୍ୟନ୍ତ ସେଇ ବିଶ୍ୱାସ ଟିକକ ଅଛି ବୋଲିକିରି ଚାରିଆଡ଼େ ସମସ୍ତେ ସୁଖରେ ରହୁଛନ୍ତି, ଆନନ୍ଦରେ ରହୁଛନ୍ତି, ପର୍ବପର୍ବାଣି ପାଳନ କରୁଛନ୍ତି ଏବଂ ନିଜ ନିଜର ଦିଅଁ ଦେବତାଙ୍କୁ ପୂଜା କରି ଆନନ୍ଦିତ ହେଉଛନ୍ତି। ଏଇ କଥାକୁ ପାଥେୟ କରି ଶିକ୍ଷାବିତ୍ ଡକ୍ଟର ନରସିଂହ ବାରିକ ଲେଖିଛନ୍ତି ବହି ମୟୂରଭଞ୍ଜର ଗ୍ରାମ ଦେବତୀ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ଏଇ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କର କଥା, ତାଙ୍କ ମନର କଥାକୁ କିଭଳି ଭାବରେ ପ୍ରକାଶ କରିଛନ୍ତି, ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା। ସାର୍ ନମସ୍କାର।
1: ନମସ୍କାର। ଡକ୍ଟର ନରସିଂହ ବାରିକ, ରିଟାୟାର୍ଡ଼ କରିଛି ଇତିହାସ ବିଭାଗର ପ୍ରାଧ୍ୟାପକ ଶ୍ରୀ ମା ମହିଳା ମହାବିଦ୍ୟାଳୟ ବାରିପଦାରୁ, ଏବଂ ମୋର ବହିଟିର ନାମ ଅଛି ଦି ଗ୍ରାମ ଦେବତିଜ୍ ଅଫ୍ ମୟୂରଭଞ୍ଜ, ଅର୍ଥାତ୍ ମୟୂରଭଞ୍ଜର ଗ୍ରାମ ଦେବତୀମାନଙ୍କ ଉପରେ ମୋର ବହିଟି।
0: ତେବେ ଏଇ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କର କଥା ଲେଖିବା ପାଇଁ ଆପଣଙ୍କ ମନରେ କାହିଁକି ଆଗ୍ରହ ଆସିଲା?
1: ତାର ମୁଖ୍ୟ କାରଣ ହେଉଛି ମୁଁ ଯେତେବେଳେ ଛୋଟ ଥିଲି ମୋର ଯେଉଁ ଗାଁ ମାଟିରେ ମୁଁ ବହୁତ ସମୟରେ ଦେଖିଛି ଯେଉଁ ଦାସୀମାନେ ଆସନ୍ତି, ସେ ଯେଉଁ ମଙ୍ଗଳା ପୂଜା ହୁଏ, ପ୍ରସ୍ଫୁଟିତ ପଳାଶ ଫୁଲ ଫୁଟୁଥାଏ, ସେ ଆମ୍ବ କଷି ଆସୁଥାଏ, ସେ ସମୟରେ ଯେଉଁ ଦାସୀମାନେ ଆସନ୍ତି ସେଇ କଥାରୁ ହିଁ ବା ସେଇଟାକୁ ମୋ ଆଖି ଭିତରେ ଥିଲା, ମୋ ମାଇଣ୍ଡରେ ସେଇଟାକୁ ଥିଲା, ସେଇଟା ଉଜ୍ଜୀବିତ ହେଲା। ମୁଁ ଭାବେ ୟା ଭିତରେ କ'ଣ ରହସ୍ୟ ଅଛି, ସେଇଟାକୁ ଜାଣିବା ପାଇଁ ମୁଁ ଏ ଗ୍ରାମ ଦେବତୀ ଉପରେ ଅଧ୍ୟୟନ ଆରମ୍ଭ କଲି।
0: ତେବେ କି କି ବହି ସବୁ ଅଧ୍ୟୟନ କଲେ ବା କେଉଁଠୁ ଆର ପ୍ରେରଣା ପାଇଲେ ଯେ ଗୋଟେ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କ ବିଷୟରେ ଲେଖିବା ପାଇଁ?
1: ମୁଖ୍ୟତଃ ଇଏ ଗ୍ରାମ ଦେବତୀ ଯୋଉ କାଲ୍ଟ କହୁଛେ, ଯୋଉ ଗ୍ରାମ ଦେବତୀ ଉପାସନା, ଇଏ ଉପାସନା ଅତି ପ୍ରାଚୀନ ଏବଂ ମୟୂରଭଞ୍ଜ ନିଜେ ଗୋଟେ ଏ ଯେତେ ଓଡ଼ିଶା ଭିତରେ ଏକ ପୁରାତନ ଆମର ଜିଲ୍ଲା ଗ୍ରାମ ଦେବତୀ ଉପାସନାରେ। କାରଣ ମୟୂରଭଞ୍ଜରେ ଯେଉଁ ମହାରାଜାମାନେ ଥିଲେ ଇଷ୍ଟଦେବୀ ତାଙ୍କର ସବୁ ରହିଥିଲା ଏବଂ ଇଷ୍ଟଦେବୀ ହେଉଛନ୍ତି ଆମର ମହାରାଜାମାନଙ୍କର କିଚିଙ୍ଗେଶ୍ୱରୀ ବା କିଚକେଶ୍ୱରୀ, ତାକୁ ପ୍ରବଂଶ ହେଇକି ଆସିଛି କିଚକେଶ୍ୱରୀ ଆମେ କହୁଛୁ। ସେ କିଚକେଶ୍ୱରୀଙ୍କୁ ସେମାନେ ଉପାସନା କରୁଥିଲେ, ରାଜାନୁଗତ ପ୍ରଜା, ଅର୍ଥାତ୍ ରାଜାମାନେ ଯଦି ଦେଖିବେ ଯେ ସେମାନେ ଯେତେବେଳେ ଶକ୍ତି ଉପାସନା କରୁଛନ୍ତି ସେତେବେଳେ ପ୍ରଜାମାନେ ବି ସାଧାରଣତଃ ଭାବରେ ଶକ୍ତି ଉପାସନା କରିଥାନ୍ତି। ଏଇଟା ଗୋଟେ ସାଧାରଣ କଥା ଯେ ରାଜାମାନେ ଆରମ୍ଭ କଲାରୁ ସେୟା ନୁହେଁ, କିନ୍ତୁ ଇଏ ଉପାସନା ବହୁତ ପ୍ରାଚୀନ କାଳରୁ ଆମେ ମହେଞ୍ଜୋଦାରୋ ସଭ୍ୟତାରୁ ଦେଖିପାରିବା, ଋଗ୍ବେଦିକ ପିରିୟଡ଼ରେ ଦେଖିପାରିବା, ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପିରିୟଡ଼ରେ ଆସିଛି, ଆପଣଙ୍କର ଗୁପ୍ତ ପିରିୟଡ଼ରେ ବି ଇଏ ସମସ୍ତ ପିରିୟଡ଼ରେ ଥିଲା। କିନ୍ତୁ ଯେତେବେଳେ ଆମେ ମୟୂରଭଞ୍ଜ କଥା ଆସିବା, ମାନେ ଓଡ଼ିଶାରେ ତ ଚାରିଆଡ଼େ ଅଛି, କିନ୍ତୁ ଯେତେବେଳେ ଆମେ ପାର୍ଟିକୁଲାରଲି ମୟୂରଭଞ୍ଜ କଥା ଆସିବା ସେତେବେଳେ ମୁଁ ବିଶେଷ କରି ଗୁରୁତ୍ୱ ଦେଇକି କହିପାରିବି ଯେହେତୁ ମହାରାଜା ମାନେ ଶାକ୍ତ ସଂସ୍କୃତିକୁ ଅଧିକା ଭଲ ପାଉଥିଲେ, ଏବେ ବି ଆମର ମା ଅମ୍ବିକାଙ୍କର ମନ୍ଦିର, କିଚକେଶ୍ୱରୀଙ୍କର ମନ୍ଦିର, ତେଣୁ ସେମାନେ ବୈଷ୍ଣବ ଧର୍ମ ପରେ ଶାକ୍ତ ଉପାସନା, ଶକ୍ତି ଉପାସନା ସେମାନେ କରିଥିଲେ ବା ଏବେ ବି ସୁଦ୍ଧା ମୟୂରଭଞ୍ଜରେ ବୈଷ୍ଣବିଜିମ୍ ବା ବୈଷ୍ଣବ ଧର୍ମ ଏବଂ ଶକ୍ତି ଉପାସନା ଅର୍ଥାତ୍ ଶକ୍ତିଜିମ୍ ଦୁଇଟା ସାରା ସମାନ୍ତରାଳ ଭାବରେ ଚାଲେ।
0: ମୟୂରଭଞ୍ଜର ଯେଉଁ ଗ୍ରାମ ଦେବତୀ କଥା ଆପଣ ପୁସ୍ତକଟି ଲେଖିଛନ୍ତି, ଏ ପୁସ୍ତକରେ ଯେଉଁ ଗ୍ରାମ ଦେବତୀମାନଙ୍କ ପାଖକୁ ଆପଣ ଯାଇଛନ୍ତି, ସେ ଗାଁରେ ଅନୁଭୂତି ଆପଣଙ୍କର କେମିତି?
1: ପ୍ରକୃତରେ ଯଦି ଆପଣ ବହି ଖୋଜିବେ ଦେଖିବେ ମୁଁ ଦେଇଛି 168 ଗ୍ରାମ ଦେବତୀ, 168 ଗ୍ରାମ ଦେବତୀ ସେମାନେ ରେଜିଷ୍ଟାର୍ଡ ଗ୍ରାମ ଦେବତୀ, ତା ବାଦ ଅନ୍ୟ ବହୁତ ଗ୍ରାମ ଦେବତୀ ଅଛନ୍ତି ଯେଉଁମାନଙ୍କର ଆଜି ସୁଦ୍ଧା ବି ସମସ୍ତଙ୍କୁ ପଞ୍ଜୀକରଣ କରିବା ବା ତାକୁ ବହିରେ ଲେଖିବା ସମ୍ଭବ ହେବ ନାହିଁ। କାରଣ ଏତେ ଏତେ ମାନେ ଯେତିକି ରେଜିଷ୍ଟର୍ଡ ଅଛନ୍ତି ସେମାନେ ଅଛନ୍ତି 168,
0: ମାନେ
1: କାଗଜପତ୍ରରେ ଲେଖା ହେଇଛି ଅନ୍ ରେକର୍ଡ, ଯେଉଁମାନଙ୍କୁ ଦିଆହେଇଛି କିଛି କିଛି ଜମି ଅଛି ତାଙ୍କୁ ଦିଆହେଇଛି, ସେ ଦେହୁରୀମାନଙ୍କୁ ସେମାନେ ପୂଜା କରନ୍ତି, ତାଙ୍କର ଲାଖରାଜ ଜମି ଅଛି ଏବଂ ଧୀରେ ଧୀରେ ଉପାସନା ବର୍ତ୍ତମାନ ସୁଦ୍ଧା ବି ସେ ଉପାସନା ଲୋକ କହିପାରନ୍ତି କମିଯାଇଛି।

0: ପ୍ରକୃତରେ ଆମେ ଟିକେ ଚେଞ୍ଜ ହେଇଯାଇଛୁ, ଯେ ଲୋକଙ୍କର ଆଗରୁ ଯେଉଁ ଭଳିଆ ଥିଲେ ଏବେ ସେ ମୁଁ ଲେଖିଛି ଏଠି ଯେ ଲେଟ୍ ଦି ସ୍ଲିପିଂ ଲାୟନ୍ ଲାଏ, ହଁ ପୂଜା ହେଉଛି ତ ହେଉଛି, କିଛି ଦରକାର ନାହିଁ, ତଥାପି ମୁଣ୍ଡଟି ମାରିକିରି ମୁଣ୍ଡଟା ଟୁଙ୍ଗାରିକି ଲୋକ ଚାଲିଯାଉଛନ୍ତି ସମୟର ଗତି ଅନୁସାରେ।
1: ତେବେ ଏଇ ଯେତେବେଳେ ଗ୍ରାମ ଗୁଡ଼ିକୁ ଯାଇଥିଲେ, ବିଶେଷ କରି କେଉଁ ଗ୍ରାମଟି ଆପଣଙ୍କୁ ବେଶୀ ଆଗ୍ରହାନ୍ୱିତ କରିଥିଲା, ବେଶୀ ଆନନ୍ଦ ଦେଇଥିଲା, ସେମିତି ଗୋଟେ ଅନୁଭୂତି?
0: ହଁ, ପ୍ରକୃତରେ ମକର ସମୟରେ ଆମର ଯେଉଁ ପଣା ସଂକ୍ରାନ୍ତି ସମୟରେ ଆପଣମାନେ ମୟୂରଭଞ୍ଜରେ ଦୁଇଟା ଜିନିଷ ଦେଖିବେ, ଏଠି ଗୋଟେ ବିଶାଳ କଥା ଅଛି। କଥାଟା ହେଉଛି କୋଷ୍ଟାଲ ବେଲ୍ଟରେ ରଜ ସଂକ୍ରାନ୍ତି ମକର ସଂକ୍ରାନ୍ତି ଏଗୁଡ଼ାକରେ ମାଂସ ଖାଆନ୍ତି ନାହିଁ, କିନ୍ତୁ ଆମେ ମୟୂରଭଞ୍ଜିଆ ଆମେ ସେଇ ଦିନ ଗୁଡ଼ାକରେ, ସେ ସଂକ୍ରାନ୍ତି ଦିନ ଗୁଡ଼ାକରେ ଆମେ ମାଂସ ଖାଇବୁ। ଏଇଠି ଯେଉଁ ମୟୂରଭଞ୍ଜର ଅଧିବାସୀମାନେ ଅଛନ୍ତି ସେମାନେ ସେ ଯେଉଁ ଗ୍ରାମଦେବତୀଙ୍କ ପାଖରେ ଯେତେବେଳେ ବଳିଟା ପଡ଼ିବ ସେଇ ବଳିଟାକୁ ଆଣିକରି ଅଧିକାଂଶ ସମୟରେ ଖାଆନ୍ତି, ଏବଂ ସେଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୁଏ, କିନ୍ତୁ ଆପଣମାନେ ସେଇଟା କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ପାଇବେ ନାହିଁ, ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁ ଅଛି ସେଠି ସେଇଟା ପାଇବେ ନାହିଁ। ସେମାନେ ସଂକ୍ରାନ୍ତି ଦିନ ସେମାନେ ଆମିଷ ଖାଇବେନି, କିନ୍ତୁ ଆମେ ଏଠି ମୟୂରଭଞ୍ଜର ଲୋକ ଯେ ସେଦିନ କିଏ ହାଟରୁ ମାଂସ ନେଇକି ଯାଉଛି, କିଏ ତାର ଗ୍ରାମ ଦେବତୀ ପାଖରେ ବଳି ପକେଇଛି ସେଟାକୁ ଆଣିକି ସେଟା ସେ ଖାଉଛନ୍ତି, ଏଇଟା ଗୋଟେ ମୟୂରଭଞ୍ଜର ବିଶେଷ ବିଶେଷତ୍ଵ। ଆମର ସମସ୍ତ ସଂକ୍ରାନ୍ତିରେ ଆପଣ ଦେଖିବେ ଦେହୁରୀଟିଏ ଘରକୁ ଆସିବ, ସିଏ ଘରୁ ଆପଣଙ୍କର ଚାଉଳ ନେବ, ଟିକେ ତେଲ ନେବ, ସିନ୍ଦୁର ଦେବେ, ଅନେକ ସମୟରେ ସେ ଯେଉଁ ଆସନ୍ତି ସେ ସ୍ତ୍ରୀ ଲୋକମାନେ ସେମାନେ କଲେକ୍ସନ କରିକି ନେଇଯାଆନ୍ତି, ସେମାନେ ସଂଗ୍ରହ କରନ୍ତି, ଏବଂ ସେଇ ସଂକ୍ରାନ୍ତି ଦିନ ଗୁଡ଼ାକରେ ବିଶେଷ ମାତ୍ରାରେ ଯାଇକି ସେଗୁଡ଼ାକ ପୂଜା ହୁଏ ସବୁ, ଏବଂ ଦାସୀ ମଧ୍ୟ ଅନେକ ଜାଗାରେ ଆସେ। ସେଇଦିନ ହିଁ କୁକୁଡ଼ା ବଳି ଦିଆଯାଏ, ଆପଣଙ୍କର ବୋଦା ବଳି ଦିଆଯାଏ, ମଣିଷ ଯେଉଁଟା ଖାଇବା ପାଇଁ ଚାହେଁ ଯେଉଁଟା ତାର ଖାଦ୍ୟ ସିଏ ସେଇଟା ହିଁ ବଳି ଦିଏ, ଅନ୍ୟ କିଛି ବଳି ଦିଏନି, କିନ୍ତୁ ତାର ନିଜର ଯେଉଁ ପ୍ରିୟ ଖାଦ୍ୟ। ଏବଂ ତା ଭିତରେ ସେମାନେ କ'ଣ କରନ୍ତି ନା, ଆପଣମାନେ ଯେତେବେଳେ କାଉଁରୀ କାମାକ୍ଷାକୁ ଯିବେ ସେଠି ଦେଖିବେ ମୋଦ ଦିଆଯାଉଛି, ଭୋଗ କରାଯାଉଛି, ତେଣୁ ଠିକ୍ ସେଇଭଳି ଭାବରେ ଏଠି ଆମର ଆମେ ମାଂସକୁ ଭୋଗ କରୁ, ଏବଂ ଭୋଗ କରିକିରି ଗାଁ ଗହଳିର ଲୋକେ ତାକୁ ବାଣ୍ଟିକି ଖାଆନ୍ତି। ଏବଂ ଏ ଗ୍ରାମଦେବତୀ ଉପାସନା କୃଷି ଭିତ୍ତିକ, ଯେଉଁ ମୟୂରଭଞ୍ଜରେ ବହୁତ ମାତ୍ରାରେ ଜୀବିକା ତାଙ୍କର କୃଷି ଥିଲା, ତେଣୁ ସେଇଟା ସେତେବେଳେ ଗ୍ରାମଦେବତୀ ପାଖରେ ଆଷାଢ଼ୀ ପୂଜା ହେଲା, ଆଷାଢ଼ ମାସରେ ଆଷାଢ଼ୀ ପୂଜା ହେଲା, ଆଷାଢ଼ୀ ପୂଜା ହେଲାରେ ଦେଖିବା ବିଲଟା ଏବେ ରୋଇବା, ସେତେବେଳେ କ'ଣ ହଉଥିଲା ନା, ସେ ଗାଁ ଲୋକମାନେ ତାଙ୍କର ଗୋଟେ ରଖିଥିଲେ ଯେ ଏଇ ଆଷାଢ଼ୀ ପୂଜା ଗୋଟେ ଅମୁକ ଦିନ କରିବା, ସେ ଆଷାଢ଼ୀ ପୂଜାଟା ଯେତେବେଳେ ସେମାନେ କରନ୍ତି ତାପରେ ଦେଖିବେ ସେ ତାଙ୍କର ବିଲ ରୋଇବାକୁ ଯିବେ, କାରଣ ପାଣି ଆସିଗଲା, ସେମାନେ ସେତେବେଳେ ରୋ ମାରିବେ, ତେଣୁ ଇଏ ଥିଲା ଗୋଟେ ଟାଇପ୍ର ଆଲାର୍ମ, ଗୋଟେ ଘଣ୍ଟି କୃଷକମାନଙ୍କ ପାଇଁ। ଯେତେବେଳେ ସଂକ୍ରାନ୍ତିରେ ପୂଜା ହୁଏ, ଏଇଟା ଆଜିକାଲିକା ବହୁତ ଜାଗାରେ ଆପଣ ଦେଖିବେ ଲୋକ ନଡ଼ିଆ କଦଳୀ ଠାକୁରାଣୀକୁ ଭୋଗ ଲଗେଇଲେଣି, କାରଣ ଆଗରୁ ଯେଉଁ ଟେଣ୍ଡେନ୍ସିଟା ଥିଲା, ଯେଉଁ ପ୍ରଥାଟା ଥିଲା, ଯେଉଁ ମାନସିକତା ଥିଲା, ସେଇଟା ବହୁମାତ୍ରାରେ ପରିବର୍ତ୍ତନ ହେଲାଣି। ଏବେ ଗ୍ରାମଦେବୀ ଗୁଡ଼ିକ ସେମାନେ ଆଉ ରକ୍ତ ପିପାସୁ ନହୋଇ ଦୁଗ୍ଧ ପିପାସୁ ହେଲେଣି। ଆପଣମାନେ ଦେଖିବେ ଯେ ଇଏ ଗ୍ରାମଦେବତୀ ଉପାସନାରେ ତାର ଗୋଟିଏ ସବୁଠାରୁ ବଡ଼ ଜିନିଷ ଥିଲା ବୃକ୍ଷ ଉପାସନା। ପ୍ରତ୍ୟେକ ଗ୍ରାମଦେବତୀ ଯେଉଁଠି ଗ୍ରାମଦେବତୀମାନେ ପୂଜା ହେଉଛନ୍ତି ସେଇଠି ଗୋଟେ ବିରାଟ ବୃକ୍ଷ ତଳେ ହେଉଛି, ଏବଂ ସେ ବୃକ୍ଷକୁ ଆମେ ଯେଉଁ କହୁଛୁ ଯେ ଭାଗବତରେ ବି ଅଛି କାଷ୍ଠ ପାଷାଣ ତରୁ ତୃଣ ବସନ୍ତି ଅନାଦି କାରଣ, ଯଦି ଆମେ ତାକୁ ଦେଖିବା ଯେ ସେ ପ୍ରତ୍ୟେକ ଜାଗାରେ କେମିତି ଭଗବାନଙ୍କର ସ୍ଥିତି, ଆମେ ଗଛ ତା ପାଖରେ ଯେଉଁ ଗଛ ମୂଳରେ ଅଛନ୍ତି ଗ୍ରାମଦେବତୀ, ସିଏ ଆପଣଙ୍କର କୋଉ ରୂପରେ ଥାଆନ୍ତୁ, ସେ ଅନ୍ଧାରୀ କହନ୍ତୁ, ସିଏ ସିନ୍ଦୁର ଗୌରା କହନ୍ତୁ, ଯେକୌଣସି ନାମରେ ଆପଣଙ୍କର କହନ୍ତୁ, ହଳଦୀମୁଖୀ କହନ୍ତୁ, ହଳଦୀମୁହିଁ କହନ୍ତୁ, ଯେକୌଣସି ନାମରେ ଡାକନ୍ତୁ, ସେଠି କ'ଣ ହେଉଛି ସେ ଯେଉଁ ବୃକ୍ଷଟାକୁ, ସେ ବୃକ୍ଷଟାକୁ କେହି ଛୁଅନ୍ତି ନାହିଁ, ସେ ବୃକ୍ଷର ଡାଳକୁ କାଟାଯାଏ ନାହିଁ, ଏବଂ ଯେତେବେଳେ ସେଠି ପୂଜା ହୁଏ ସେ ବୃକ୍ଷ ଦେହରେ ମଧ୍ୟ ସିନ୍ଦୁର ଦିଆଯାଏ। ଆପଣ ଦେଖିବେ ସେ ଯେଉଁ ଜଙ୍ଗଲ କଡ଼ରେ ସବୁ ଗୋଟେ ଗୋଟେ ବାସିପିଠା ପାଖରେ ଗୋଟେ ବାଙ୍ଗରା ଠାକୁରାଣୀ ଅଛନ୍ତି, ଗୋଟେ ସିଏ ପ୍ରଚଣ୍ଡ ଫେମସ୍ ଦେବୀ ବା ଆପଣଙ୍କର ଗ୍ରାମଦେବତୀ ବୋଲି ତାକୁ କହୁଛନ୍ତି। ଆଗରୁ ଯେତେବେଳେ ଲୋକ ସେଠି ଗାଡ଼ି ନେଇକି ଆସୁଥିଲେ, ଲୋକ କହନ୍ତି ଯେ ଏତେ ବଡ଼ ଗାଡ଼ିକୁ ଖାଲି ଠାକୁରାଣୀ ନାମ କହିବେ, ହେ ବାଙ୍ଗରା ଦେବୀ, ଇଏ ମୋର ଗାଡ଼ିଟା ଘରକୁ ପହଞ୍ଚିଯାଉ ଭଲରେ, ଲୋକ କହନ୍ତି ସମ୍ପୂର୍ଣ୍ଣ ଭାବରେ ଆସିକି ପହଞ୍ଚିଯାଏ। ତେଣୁ ଇଏ ଗୋଟେ ବିରାଟ ବିଶ୍ୱାସର କଥା, ମଣିଷ ଭିତରେ ଯେତେ ପର୍ଯ୍ୟନ୍ତ ବିଶ୍ୱାସ ଅଛି ସେତେ ପର୍ଯ୍ୟନ୍ତ ମଣିଷ ଇଏ ବୃକ୍ଷରେ ଖୋଜିଛି ଭଗବାନଙ୍କୁ, ଇଏ ପଥରରେ ପାଇଛି ଭଗବାନଙ୍କୁ, ତେଣୁ ଇଏ ବହୁ ପୁରାତନ ବହୁ ପ୍ରାଚୀନ, ଏବଂ ମଣିଷ ଭିତରେ ଯେ 33 କୋଟି ଦେବତାର ଉପାସନା ଯେ

0: ଯୋଉଠି ପାଇଛି ଆଜି ଆମେ ବୃକ୍ଷକୁ ପୂଜା କରୁଛୁ କାରଣ ଆମେ ବୃକ୍ଷରୁ କିଛି ପାଉଛୁ। ଇଏ 33 କୋଟି ଦେବତାର ଯୋଉ ଉପାସନା ଆପଣମାନେ ଏଇ ଗ୍ରାମ ଦେବତୀ ଉପାସନାରୁ ଅଧିକାଂଶ ଜିନିଷ ଜାଣିପାରିବେ। ମୋ ଶାସ୍ତ୍ରର ମତରେ ଯୋଉଠି ମଣିଷ ଯାହାକୁ ପାଇଲା ସେଥିପାଇଁ ଆମେ କଠୋଉ ପୂଜା କରୁଛୁ, କାରଣ ଜୋତାକୁ ବି ପୂଜା କରାଯାଉଛି, ଲୋକ ଜୋତାକୁ ବି ପୂଜା କରୁଛି, କାହିଁକି ନା ସିଏ ଆମକୁ ଦରକାରରେ ସାହାଯ୍ୟ କରୁଛି। ଅନ୍ନକୁ ଆମେ ଲକ୍ଷ୍ମୀ ବୋଲି ମାନୁଛୁ, ଫୁଡ୍ ଇଜ୍ ଗଡ୍ ବୋଲି ଆମେ କହୁଛୁ, କାରଣ ଖାଦ୍ୟ ହିଁ ହେଉଛନ୍ତି ଆମର ଲକ୍ଷ୍ମୀ। ଇଏ ହେଉଛି ଚେତନା, ଇଏ ଗୋଟେ ବିଶାଳକାୟ ଚେତନା। ବୃକ୍ଷ ମଧ୍ୟରେ ଆମର ଦେବାଦେବୀଙ୍କୁ ଦେଖିପାରିବା, ଯୋଉ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା, ପଥର ଭିତରେ କିଛି ନାହିଁ, ସେ ବିନା ମୂର୍ତ୍ତି, ମୂର୍ତ୍ତି ନାହିଁ, କେବଳ ଖାଲି ପଥର ଖଣ୍ଡେ, ସେଠି କୌଣସି ଅଙ୍କା ଯାଇ ନାହିଁ, କିନ୍ତୁ ତାକୁ ହିଁ ମଣିଷ ମୋର ସିଏ ଠାକୁର ବୋଲି ଭାବିକି ସେଇଠି ହିଁ ଏକ ଶକ୍ତି ସୃଷ୍ଟି ହେଇଯାଉଛି। ଏଇଟା ହିଁ ହେଉଛି ସବୁଠାରୁ ବଡ଼ କଥା। ମୋର ବହିଟା ସମ୍ପୂର୍ଣ୍ଣ ଭାବରେ ଅଛି 256 ପେଜ୍ ର ବହି, ସମସ୍ତ କଥା ତ କହିହେବ ନାହିଁ। ତେବେ ଏ ଗ୍ରାମ ଦେବତୀଜ୍ ଅଫ୍ ମୟୂରଭଞ୍ଜ ବା ମୟୂରଭଞ୍ଜର ଗ୍ରାମ ଦେବତୀ ବହିଟିକୁ ନେଇକି ପଢ଼ିଲେ ମୁଁ ତା ଦେହରେ ଅନେକ କଥା ଦେଇଛି ଯେଉଁଟାକୁ ଆପଣ ଧୀରେ ଧୀରେ ଜାଣିପାରିବେ। ବିଭାଘର ଠାରୁ ଆରମ୍ଭ କରି କେମିତି ଏସବୁ ଜିନିଷ ହେଉଛି, ବିଭାଘରରେ ବି ଆମେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ପାଠ କଲାବେଳେ ଯେତେବେଳେ ଆପଣ ଯଜ୍ଞ କରନ୍ତି ସେତେବେଳେ ମଧ୍ୟ ସେମାନେ ଗ୍ରାମ ଦେବତୀକୁ ସ୍ୱାହା ବୋଲି କହନ୍ତି, ଅର୍ଥାତ୍ ସେ ଗ୍ରାମ ଦେବତୀକୁ ସମସ୍ତେ ଯେ ମାନନ୍ତି ଏଇଟା ନିଶ୍ଚିତ ଭାବରେ ସତ୍ୟ କଥା। ବର୍ତ୍ତମାନ ଆପଣ ଗୋଟାଏ ଜିନିଷ ଜାଣିପାରିବେ, ବହୁତ ଜାଗାରେ ଯେଉଁ ଜାହିରା ହେଇଛି ଦେଖିବେ ସେଠି ବୃକ୍ଷ ମୂଳରେ କେମିତିକା ତାର ଗୋଟେ ଛାଇ, ତାର ଗୋଟେ ପ୍ରଭାବ। ଆପଣଙ୍କର ପ୍ରତ୍ୟେକ ଗ୍ରାମ ଦେବତୀ ଗୁଡ଼ାକୁ ଆପଣ ଗଲେ ଆପଣ ନିଜେ ସେଠି ଗୋଟେ ଅନୁଭବ କରିବେ। କିଛି ପୋଖରୀ ପାଖରେ ଗ୍ରାମ ଦେବତୀ ଅଛନ୍ତି, ସେ ଗୋଟେ ପ୍ରାକୃତିକ ନୈସର୍ଯ୍ୟ ଭରା ସୌନ୍ଦର୍ଯ୍ୟରେ ଭରି ଯାଇଥିଲା ସେ ଗାଁ, ଏବେ ବି ଅଛି, ଏବେ ବି ସେ ଠାକୁରାଣୀ ମାନେ ପୂଜା ପାଉଛନ୍ତି। ହୁଏତ ଆମେ ତାକୁ ସମୟର ସ୍ରୋତ ଅନୁସାରେ ଆମ ମଣିଷ ପାଖରେ ଆଧୁନିକ ପିଲାଙ୍କ ପାଖରେ ସମୟ ନାହିଁ ସେସବୁ ବିଷୟରେ ଅଧିକା ରିସର୍ଚ୍ଚ କରିବା ପାଇଁ ବା ଜାଣିବା ପାଇଁ, କିନ୍ତୁ ଏଇ ଛୋଟ କଥାରୁ ଯେ ବହୁତ ବଡ଼ କଥା ସୃଷ୍ଟି ହେଇପାରିବ ଏ କଥା ମୁଁ ମୋ ବହିରେ ଦେଇଛି। ଯେଉଁଟାକି ଆମେ ମାଟି ପୂଜନ ଠାରୁ ଆରମ୍ଭ କରି ମାଟିକୁ କେମିତି ମାଆ କହୁଛୁ, ସେମାନେ କେମିତି ଆମର ଗାଁ ମାଟିର କଥା, ସେଇଟା ମୁଁ ତାକୁ ଦେଖେଇଛି ଗ୍ରାମ ଦେବତୀ ମାଧ୍ୟମରେ।
1: ଶିକ୍ଷାବିତ୍ ଡକ୍ଟର ନରସିଂହ ବାରିକ, ଆଜି ଆପଣ ଲେଖିଥିବା ମୟୂରଭଞ୍ଜର ଗ୍ରାମ ଦେବତୀ ପୁସ୍ତକ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
3: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002।
2: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ପବିତ୍ର ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ୍ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷି ଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା, ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡି ପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋଟ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି, ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ

0: 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ ତିନିଦିନ ଚଳାଚଳ କରୁଥିଲା ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପଭି ନିଆଯାଇଥିଲା ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି
1: ଆଜି ଦୁଇ ଆମେ କହିଥିଲୁ 5 ବର୍ଷ ଭିତରେ 100,00,000,000,000 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ ଆଜି 2 ବର୍ଷ ସରିଲା 97,000 crore rupees ଇନ୍ଭେଷ୍ଟମେଣ୍ଟର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
2: ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ସାରା ଏ ଟ୍ରେନ୍ ଚାଲିବ
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ ସମର୍ପଣ ଏବଂ ସେବା ଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି ରଥଯାତ୍ରାରେ ସୁରକ୍ଷା ଭିଡ଼ ପରିଚାଳନା ସ୍ୱାସ୍ଥ୍ୟସେବା ପରିମଳ ପାନୀୟଜଳ ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କରାଯାଇଥିବା ପ୍ରସ୍ତୁତି ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46,108 ଆମ୍ବୁଲାନ୍ସ ମୁତୟନ କରାଯିବ ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 4

0: 1994 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଅସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳରୁ ଅତିପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ କିଛି କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ। ସମ୍ବାଦ ଶେଷ ହେଲା।
2: ରିଲାକ୍ସ, କିନ୍ତୁ କାର୍ ଜିତି ଯାଇଥିଲେ।

0: रहे, स्मार्ट बनो, कूल रहो।
1: आपण माने कार्यक्रम सुनुछन्ति आकाशवाणी कटक केन्द्ररु।
2: ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି, ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଚାରୋଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ମାସ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ସେପ୍ଟେମ୍ବର 2 ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ

0: ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
1: ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି। ଆଜି ଏଥିରେ ଶୁଣିବା କଲହ ଗୀତ, ପରିବେଷଣ କରିଛନ୍ତି ଭାଦୁଚରଣ ହାସ୍ତା।

ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ପରିବେଷଣ କରିଛନ୍ତି ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ। ସାଥୀମାନେ ହେଲେ ବାଳକରାମ ବିରୁଆ, ଲଦର ବିରୁଆ, ତୁରି ବିରୁଆ, କୁମୁଦିନୀ ବିରୁଆ, ସବିତା ବିରୁଆ, ରାଧି ସାଣ୍ଡିଲ, ଅନିତା ବିରୁଆ ଏବଂ କ୍ରିଷ୍ଣା ବିରୁଆ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଛଅଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଲେ ରେଳମନ୍ତ୍ରୀ ଆଜି ପୁରୀ ଓ ବ୍ରହ୍ମପୁରଠାରେ ଦୁଇଟି ଟ୍ରେନ୍ର ହେଲା ଶୁଭାରମ୍ଭ ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଅ ଦିନିଆ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ଇଣ୍ଡୋନେସିଆ ଗସ୍ତ

2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ଭାନନ୍ ମନ୍ଦିର ପରିଦର୍ଶନ କରିବେ। ଭାରତ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6ଟି ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାବୋନିସ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି କୋଭିଡ୍-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମସିହା ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ମସିହାରେ ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକ

0: ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୀତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି ଡିଜିଟାଲ ଭାରତ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ୍ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 01237171717, 2331444, 2331048 ଏବଂ 23717106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ ସପ୍ତଦଶ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6ଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲ୍ଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୋଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି।
3: କେନ୍ଦୁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟା

0: ଯାହାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନୀ ହେବ କଲେକ୍ଟ୍ରେଟ ଅଫିସ ପାଇଁ ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯୋଉ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
1: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000 ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ ବୃଦ୍ଧ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ। ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ସତ୍ୟାନନ୍ଦ ସେଜପଡ଼ା, ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର। କାର୍ଯ୍ୟକ୍ରମ ଶୁଣିବା ଏ ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଟ୍

0: ସୁବିଧା
1: ଜାଣିନଥି ହ ବାରିପଦାର ଅତି ପରିଚିତ ଦୋକାନ ପରା
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
1: ଚାଲ।

0: ବୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଚମ୍ପୁ ବାବୁ ଯାପନ ନେନୁ ଭାଇ ଗହଣା ଦୋକାନ ମଙ୍ଗଳବାର ବେଲିଡିଏ ହାଟ ବୁଧବାର ରଙ୍ଗାମାଟିଏ ହାଟ ଆର ରବିବାର ହିଲ କୁଲିଆନା ହାଟରେ ପୂର୍ବ ସାତ ସାମାଙ୍ଗାତି ଦୁରୁବ କାନା ହାଟ ଦିଏ ଛଡ଼ା କାତେ ଯତ ଦିନ କୁଚେ ବସ୍ଟାନ ସୁରେ ଦୋକାନ ଖୁଲେ ତାହେନ କାନା ଆର ଗହଣା ଦୋ ଆକୋ ଗେକୋ ବେନାଏ
3: ଆର ଗ୍ୟାରେଣ୍ଟି ଦୋ ମେନା ଆସେ ବାନା
2: ପୁରା ପୁରୀ ଗ୍ୟାରେଣ୍ଟି ନେନୁ ଭାଇ ଗହଣା ଦୋକାନ କୁଚେ ବସ୍ଟାନ ମୋବାଇଲ ନମ୍ବର 9437112459 ଚାଲ ଆଲାଂ ସେ ଗୋ
3: ଚଲ ଆଲାଂ ତବେ।

0: ଆମର ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ହଁ, ବୁଝିଲ ନା ସତ୍ୟାନନ୍ଦ?
0: ହଁ,
1: ଆମର ପ୍ରାୟ ସାଧାରଣରେ କୁହାଯାଏ ଯେ ବୁଝ ନ ବୁଝ ପଢ ଗୀତା ଓ ରୁଚ ନ ରୁଚ ଖା ପିତା। ଅର୍ଥାତ୍ ଆମକୁ ଗୀତା ଅନେକ କଥା ଶିଖାଏ, ଅନେକ ରାସ୍ତା ଦେଖାଏ, ଏବଂ ଆମେ ଯେତେବେଳେ ଅସୁବିଧାରେ ପଡିଥାଉ ତାର ସମାଧାନର ଯେଉଁ ପନ୍ଥା, ସେ ସମାଧାନର ପନ୍ଥା ମଧ୍ୟ ଦେଖାଏ। ସେହିପରି ଭାବରେ ଆମର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ହେଲେ ପିତା ମଧ୍ୟ ଅତି ଜରୁରୀ। ତେଣୁ ଆମେ ଖାଦ୍ୟଟା ଯେଉଁ ଖାଉଛେ, ଅନେକ ସମୟରେ ଅନେକ ଲୋକ ଅଛନ୍ତି କେବଳ ମିଠା ଖାଇବା ପାଇଁ ଭଲ ପାଆନ୍ତି ବା କେବଳ ଆମିଷ ଖାଇବା ପାଇଁ ଭଲ ପାଆନ୍ତି, କିନ୍ତୁ ସମୁଦାୟ ସୁସ୍ଥ ରହିବାକୁ ହେଲେ ଆମକୁ ସବୁ ପ୍ରକାରର ଖାଦ୍ୟ ଖାଇବାକୁ ହୁଏ। ଏବଂ ଦେହକୁ ଠିକ ରଖିବା ପାଇଁ ହେଲେ ଆମକୁ ପିତା, କଷା, ଖଟା, ମିଠା ସବୁ ରକମ ଦରକାର। କିନ୍ତୁ ଆମେ ଜାଣିଛୁ ଯେ ତିନି ପ୍ରକାରର ଧଳା ଜିନିଷ ରହିଛି ଯୋଉଟାକି ଆମର ବିଷ ଭଳିଆ କାମ କରେ, ଯୋଉଟାକୁ କୁହାଯାଉଛି ଆମର ସଫା ଚିନି, ସଫା ଲୁଣ ଆଉ ମଇଦା। ଏଇ ତିନିଟା ଜିନିଷ ଆମ ଦେହ ପାଇଁ ବହୁତ ଖରାପ। ଏବଂ ବର୍ତ୍ତମାନ ସୁଦ୍ଧା ଆମ ଭାରତ ବର୍ଷରେ ଡାଇବେଟିସ ସେଇ ରୋଗଟା ପ୍ରାୟ କହିବାକୁ ଗଲେ ସମସ୍ତଙ୍କର ହେଇଯାଉଛି, ଆଉ ବ୍ଲଡ ପ୍ରେସର ବି ସେମିତି ସମସ୍ତଙ୍କୁ ହେଇଯାଉଛି। ତାର ଏକମାତ୍ର କାରଣ ଆମେ ଜାଣୁଛୁ ଯେ ଆମ ଖାଦ୍ୟପେୟର ବିଭିନ୍ନ ପ୍ରକାରର ଅସୁବିଧା ବା ଖାଦ୍ୟପେୟରେ ଆମର ଯୋଉ ଢଙ୍ଗ ପରିବର୍ତ୍ତନ ହେଇଯାଇଛି ସେଟା ଗୋଟେ କାରଣ। ଆଉ ଗୋଟେ କାରଣ ହେଉଛି କଣ ନା, ଆମର ଯୋଉ ଜୀବନଶୈଳୀ, ଆମେ ଆଦୌ କାମ କରୁନାହୁଁ, ଶାରୀରିକ ପରିଶ୍ରମଟାକୁ ଆମେ ପ୍ରାୟ କହିବାକୁ ଗଲେ ଭୁଲି ଗଲୁଣି। ପ୍ରାୟ ଗାଡ଼ିରେ ଗଲୁ, ଅଫିସ ଗଲୁ, କାମ କଲୁ, କି ଯିଏ ଯେମିତି ସବୁବେଳେ ଶାରୀରିକ ପରିଶ୍ରମଟାକୁ ଆମେ ଯେତେ କମ ହବ ବୋଲେ କରିବା ପାଇଁ ଚାହୁଁଛୁ, ଅର୍ଥାତ୍ ଆରାମ ପଛରେ ଦୌଡ଼ୁଛୁ। ସୁଖ ସ୍ୱଚ୍ଛନ୍ଦର ରହିବା ପାଇଁ ମଣିଷ ବିଭିନ୍ନ ପ୍ରକାର ଜିନିଷ ବାହାର କଲା, ଏବଂ ଗାଡ଼ି ଘୋଡ଼ା ପାଖରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା କରିବା ପରେ ବର୍ତ୍ତମାନ ଆମର ଅନୁଭୂତି ହେଲାଣି ଲୋକମାନଙ୍କୁ, ପ୍ରାୟ ଦେଖ ସାଇକେଲ ଆଦର ବଢ଼ିଲାଣି, ଲୋକ ମର୍ଣ୍ଣିଂ ୱାକ୍ କରୁଛନ୍ତି ଆଉ ଇଭିନିଂ ୱାକ୍ କରୁଛନ୍ତି, ଏଇ ପ୍ରକାର ନୂଆ ଫ୍ୟାସନରେ ଗୋଟେ ଚାଲିଛି। କିନ୍ତୁ ପ୍ରକୃତର କଥା ହେଉଛି ଆମର ଯୋଉ ପୁରୁଣା ଜୀବନଶୈଳୀ ଯୋଉଟା ଥିଲା ସେଇଟାକୁ ଯଦି ଆମେ ପସନ୍ଦ କରିଥାନ୍ତେ ବା ସେଇଟାକୁ ଯଦି ଆମେ ସବୁଦିନ ଧରି ଚଲେଇଥାନ୍ତେ ତାହେଲେ ଆମକୁ ଏତିକି ଶାରୀରିକ ଅସୁବିଧା ଏବଂ ତା ସହିତ ଆମର ଡାକ୍ତରଖାନା ଖର୍ଚ୍ଚ, ଔଷଧରେ ଖର୍ଚ୍ଚ ଏସବୁ କଥା ଆସିନଥାନ୍ତା। ଏବଂ ଦେଖ ଆଉ ଗୋଟେ କଥା ଯେ ଡାକ୍ତରଖାନା ବହୁତ ହେଇଯିବ, ଡାକ୍ତର ବହୁତ ହେଇଯିବେ, ଆମେ ଯେ ସୁସ୍ଥ ରହିବା ସେ କଥା ବି ଭାବିବା ଠିକ ନୁହେଁ। କାରଣ ଆମର ବହୁତ କଥା ନଜିର ରହିଛି, ଯେମିତି ଆମର ଜାପାନରେ ଡାକ୍ତରଖାନା କମ, ଡାକ୍ତର କମ, କିନ୍ତୁ ସେଥିରେ ଲୋକମାନଙ୍କର କମସେ କମ 100 ପର୍ଯ୍ୟନ୍ତ ସେମାନେ ନିରୋଗ ହେଇକି ବଞ୍ଚୁଛନ୍ତି। ସେଇଭଳି କଥା ଆମେ ଯଦି ଭଲ ରହିବାକୁ ହେଲେ ଦେଖିବ ଦି ପ୍ରକାର ଲୋକ ଅଛନ୍ତି, ଅନେକ ଲୋକ ପୁରା ସାମ୍ନା ସାମ୍ନି ସବୁବେଳେ ଖାଲି ପ୍ରଶଂସା କରିବେ, ଆଉ କିଛି ଲୋକ ଅଛନ୍ତି ସାମ୍ନା ସାମ୍ନି ଯାହା ତୁମର ଭୁଲ ହେଲା ତାହେଲେ କହିଦେବେ ଯେ ଭାଇ ଏଇ କଥାଟା ଭୁଲ କଲ, କି ବଡ଼ ହୁଅନ୍ତୁ ସାନ ହୁଅନ୍ତୁ ସେମାନେ କହିଦେବେ, କିନ୍ତୁ ତୁମେ କୋଉଟାକୁ ଭଲ କହିବ କୁହନା? ଯୋଉମାନେ ସାମ୍ନାରେ ତୁମର ପ୍ରଶଂସା କରନ୍ତି ଭଲ କହିବ, ନା ଯୋଉମାନେ ଆମର ଭୁଲଟାକୁ ବାଛି ଦିଅନ୍ତି, କହିଦିଅନ୍ତି?

0: ଆମକୁ ପରିବର୍ତ୍ତନର ଗୋଟେ ପନ୍ଥା ଧରେଇ ଦିଅନ୍ତି ତାଙ୍କୁ ଭଲ କହିବ କୋଉମାନେ ସମାଜ ପାଇଁ କୋଉମାନେ ଭଲ?
1: ନା ନା, ସମାଜ ପାଇଁ ଯେଟା କହିଲ ସେଟା ତ ନିଶ୍ଚିତ ଭାବରେ ଆମେ ସମସ୍ତେ ଜାଣିବା ଦରକାର। ଏ ଯୋଉ ପ୍ରଶଂସା କଥାଟା ପଡିଲା ତାର ଦୁଇଟା ଅର୍ଥ ଅଛି। ଗୋଟେ ପ୍ରଶଂସାରେ ସାଙ୍ଗେ ସାଙ୍ଗେ ବା ତତ୍କ୍ଷଣାତ୍ କିଛି ଲାଭ ପାଇବା ତାଙ୍କଠାରୁ, ସେଥିପାଇଁ ମାନେ ପ୍ରଶଂସା
0: ଅଧିକାଂଶ ଲୋକ ପ୍ରଶଂସା କରନ୍ତି।
1: ସେଟା ଗୋଟେ ଧରନ୍ତୁ, ଗୋଟେ ମାନେ ଆମେ ଚା ଦୋକାନକୁ ଯାଇଛେ, ସାଙ୍ଗେ ସାଙ୍ଗେ କହିବା ଆଜି ବଢିଆ ତ ଶାର୍ଟଟା ପିନ୍ଧିଛ, ମୁଣ୍ଡଟା ଭଲ କୁଣ୍ଡେଇଛ, ଜୋତା ବଢିଆ ଦେଖାଯାଉଛି, ଆଉ ତାହେଲେ
0: ସେଇଟା ତ ଗୋଟେ ଚନ୍ତା କହୁଛ, ସେଟା ବ୍ୟକ୍ତିଗତ ସ୍ତରରେ। କିନ୍ତୁ ସେଇ ବ୍ୟକ୍ତିଗତ ସ୍ତରରେ ପ୍ରଶଂସାଟା ଆଉ ପ୍ରକାରର ଅଛି। ଯୋଉମାନେ ତାକୁ ଓଡ଼ିଆ କଞ୍ଚା ଭାଷାରେ କୁହାଯାଏ, କିଛି ଲୋକ ଅଛନ୍ତି ତାଙ୍କର କାମ ହଉଛି, ସେମାନେ ଯୋଉ ସ୍ତରକୁ ଯାଆନ୍ତୁ ନା କାହିଁକି ସେମାନେ ଚାଟୁଦାର କାମ କରନ୍ତି, ଅର୍ଥାତ୍ ଅଯଥା ପ୍ରଶଂସା କରନ୍ତି, ସେଟା କିଛି ଦରକାର ନାହିଁ। ଆଉ ଅନେକ ଲୋକ ବି ସେଟାକୁ ଭଲ ପାଆନ୍ତି, ସେଟାକୁ ଭାରି ମାନେ ଯେମିତିକି ରଜା ମହାରାଜା ମାନେ ସବୁ ସେଇ ପ୍ରକାରର ସେଇ ଯୋଉ ଚାଟୁଦାର ମାନଙ୍କର ଇଏରେ ପଡିଯାଇଥିଲେ ଏବଂ ସେମାନେ ବି ବହୁତ କିଛି ଦାନ ଦକ୍ଷିଣା ଏମିତି କରିଦେଇଛନ୍ତି। ଦାନ ଦକ୍ଷିଣା ତ ଦରକାର ନୁହେଁ ସେ କଥା ମୁଁ କହୁନି, କିନ୍ତୁ ସେମାନଙ୍କର ସମ୍ପତ୍ତି ଫମ୍ପତ୍ତିକୁ ବି ସେମାନେ ଲୁଟ୍ କରିଛନ୍ତି ଏବଂ ଖରାପ ସେଟା ପ୍ରକୃତରେ। ମୁଁ ଜାଣିବାକୁ ଗଲେ ଆଗକୁ ଗୋଟେ ଭଲ ଦେଖାଯାଉଛି, ଭଲ କଥା ହଉଛି, ସେଟା ଅଲଗା କଥା। କିନ୍ତୁ ପ୍ରକୃତରେ ଯିଏ ଆମକୁ ଭୁଲଟା କହିଦଉଛି ଯେ ବାବୁ ଏଇ କଥାଟା ତୁମେ ଭୁଲ କହିଲ ବା ଏଇ ଚିନ୍ତାଧାରାଟା ଭୁଲ ଏଇଟା ଠିକ, ସେଇ କଥାକୁ ନେଇକି ଯଦି ଆମେ ଦେଖିବା ଯେ ଯିଏ ସାମ୍ନାସାମ୍ନି ଆମ ଭୁଲଟା କହିଦେଲା, ହୁଏତ ସଭା ସମିତିରେ ନ ହେଇପାରେ କିନ୍ତୁ ଏକାନ୍ତରେ ମାନେ ବା କୁଟିଆ ଜାଗାରେ ସେଠି କହିବାଟା କିଛି ଭୁଲ କି? ଜଣକାର ଭୁଲଟାକୁ ଯଦି ଦର୍ଶାଯାଏ,
1: ହଁ ନା ନିଶ୍ଚିତ ଭାବରେ, କାରଣ ଭୁଲଟା ଯଦି ଆମେ ଦର୍ଶାଇ ଦବା ଏବଂ ସେଟା ହୁଏତ ଯେମିତି ନିମ କଥା କହୁଥିଲ ତତ୍କ୍ଷଣାତ୍ ତାହା କଷ୍ଟ ଦେଇପାରେ, କିନ୍ତୁ ତାର ଜୀବନଶୈଳୀରେ ତାର ଆଗାମୀ ଦିନରେ ନିଶ୍ଚିତ ଭାବରେ ଭଲ ହବ।
0: ବର୍ତ୍ତମାନ ଦେଖ ଆମର ପରିବାର ମାନଙ୍କରେ ବି ଯଦି ବଡ ଲୋକମାନେ କହିଦଉଛେ ଆମେ ସବୁ ସହ୍ୟ ଶକ୍ତି ଆମର କମିଯାଇଛି, ଆମକୁ ଖରାପ ଲାଗୁଛି, ତା ମାନେ କଣ? ଆମର ଯୋଉ ଆଗରୁ କିନ୍ତୁ ଆମେ ଦେଖିଛୁ ଛୋଟ ଥିଲା ବେଳେ ଆମକୁ ଆମ ବାପା ମା ମାନେ ଦର୍ଶାଇ ଦଉଥିଲେ, ଆମ ପିଉସା ପିଉସୀ ମାଉସୀ ମଉସା କେତେ ପ୍ରକାର ସମ୍ପର୍କ ଯିବା ଆସିବା ଏଗୁଡା ସବୁ ରହୁଥିଲା। ଏବେ କଣ ହେଇଛି ମଣିଷ ସେଇ ଯୋଉ କହୁଛ ଯେ ଏକାନ୍ନବର୍ତ୍ତୀ ପରିବାର ଆଉ ନାହିଁ, ସମସ୍ତେ ଭାବୁଛନ୍ତି ଯେ ମୁଁ ମୋର ଛୁଆ ମୋର ସ୍ତ୍ରୀ ବା ସ୍ତ୍ରୀ ଭାବୁଛି ମୁଁ ମୋର ଛୁଆ ମୋର ସ୍ୱାମୀ ଏଇମାନଙ୍କୁ ନେଇକି ମୋର ପରିବାର। କିନ୍ତୁ ପ୍ରକୃତରେ ଆମ ଭାରତୀୟ ସଂସ୍କୃତିରେ ଆମ ଜାଗାରେ ମଧ୍ୟ ଆମ ମୟୂରଭଞ୍ଜ ଭଳି ଜାଗାରେ ଆମେ ବହୁତ ଲୋକକୁ ଏପରି ସାଇ ପଡ଼ିଶାରେ ଯୋଉ ଲୋକମାନେ ରହନ୍ତି ତାଙ୍କ ସହିତ ବି ଆମେ ସମ୍ପର୍କ ଗୋଟେ ରଖିଥାଉ ଏବଂ ଆମେ କହୁ କାହାକୁ ଗୋଟେ କାକା କାହାକୁ ଗୋଟେ ମଉସା କାହାକୁ ଗୋଟେ ପିଉସା ଆମେ ଡାକୁଥିଲୁ ଏବଂ ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଥିଲା। କିନ୍ତୁ ତା ଭିତରେ ବି ଆମେ ଯଦି କିଛି ଭୁଲ କରୁଥିଲୁ ଆମକୁ କହିଦଉଥିଲେ ଦର୍ଶାଇ ଦଉଥିଲେ ଯେ ଏଇଟା ଭୁଲ ହଉଛି ଏଇଟା ଠିକ ହଉଛି। ଏବଂ ସମାଜରେ ସେତେବେଳେ କଣ ହଉଥିଲା, ଘର ମାନଙ୍କ କହୁଥିଲେ ନା ନା ସିଏ ଯୋଉଟା କହିଲେ ବାପା ମା ମାନେ କହିଥିଲେ ସିଏ ଯୋଉଟା ଦର୍ଶାଇଛନ୍ତି ସେଟା ଭଲ କଥା କହିଛନ୍ତି ଏବଂ ତୋର ସେଟା ଭବିଷ୍ୟତରେ ବହୁତ କାମ ଦବ, ତାକୁ ତୁମେ ପରିବର୍ତ୍ତନ କରିବା ଉଚିତ। ଏଇସବୁ କଥାକୁ ନେଇକି ବର୍ତ୍ତମାନ ଦେଖ ତୁମେ ଯଦି ଗାଁ ଗହଳିରେ ବି ମୁଁ ଦେଖୁଛି କାହାରି ଯଦି ଭୁଲ, ତୁମେ ଛୋଟ ପିଲା ତ ଅଲଗା କଥା, ସ୍କୁଲ ଯିବା ପିଲା ତ ଅଲଗା କଥା, କଲେଜ ଯିବା ପିଲା ତ ଅଲଗା କଥା, କାହାରି ବଡ ଲୋକର ଯଦି ଭୁଲ ବି ତୁମେ କହିଦେଲ ବା ଜଣେ କହିଦେଲା ତାହେଲେ ସେ ସମସ୍ତଙ୍କର ଶତ୍ରୁ ହେଇଯାଉଛି। କିନ୍ତୁ ପ୍ରକୃତରେ ଦେଖ ତାଠୁ ମିତ୍ର ଆଉ କେହି ନାହିଁ।
1: ହଁ,
0: ଜଣେ ଭୁଲଟା ଯିଏ ଦର୍ଶାଇ ଦଉଛି ସିଏ ପ୍ରକୃତରେ ତୁମର ହିତାକାଂକ୍ଷୀ, ଯିଏ ତୁମକୁ ସାମ୍ନାସାମ୍ନି ତୁମର କିଛି ଭଲ ଥାଉ କି ନ ଥାଉ ଯଦି ଉଚ୍ଚା ଖାଲି ପ୍ରଶଂସା କଲା ତାହେଲେ ତାକୁ ଚାଟୁଦାର ବା ଭୁଲ କହିଲେ ବି ଭୁଲ ହବ ନାହିଁ, ନା କିସ କହୁଛ?
1: ହଁ,
0: ତେଣୁ ଆମର ମୟୂରଭଞ୍ଜିଆ ଯେହେତୁ ଆମେ ଗୋଟେ ସରଳ ଏବଂ ନିଷ୍କପଟ ଜୀବନ ଯାପନ କରୁଛୁ, ବର୍ତ୍ତମାନ ମଧ୍ୟ ସମୟ ଅଛି, ଅବଶ୍ୟ ବହୁତ କିଛିରେ ପରିବର୍ତ୍ତନ ହେଲାଣି, ଗୁଡ଼ାଏ ଏପଟ ସେପଟ ଲୋକ ହେଲେଣି, ଏପଟୁ ଆସିକି ସେପଟକୁ ସେପଟୁ ଆସିକି ଏପଟରେ ବହୁତ ଲୋକ ରହିଲେଣି, କିନ୍ତୁ ଆମେ ଯଦି ନିଚ୍ଛୁକ ସତ କଥାଟା ଏଇଟାକୁ ଆମେ ମନେ ରଖିବା, ହଁ ଯେମିତି ଭଗବାନ କହିଛନ୍ତି ଯୋଉଟା ଅପ୍ରିୟ ସତ୍ୟ କଥା ସେଟା ହଠାତ୍ କହିବାନି, ତାକୁ ବୁଲେଇବା ଲାଗି କହିବା ସେଟା ଅଲଗା କଥା, କିନ୍ତୁ ପ୍ରକୃତରେ ଯୋଉଟା ଆମର ଭୁଲ ସେଟା ଭୁଲ ସାମ୍ନାସାମ୍ନି ଦର୍ଶାଇବା କଥା, ଆଉ ଠିକ ଯୋଉଟା ସେଟା ବି କହିବା କଥା, ନା କିସ କହୁଛ?
1: ତେଣୁକରି କଥାରେ ଅଛି କଥା କହି ଜାଣିଲେ ସୁନ୍ଦର, ମଥା ବାନ୍ଧି ଜାଣିଲେ ସୁନ୍ଦର।
0: ହଉ, କଥାବାର୍ତ୍ତାକୁ ଆଗେଇବା, ତେବେ ଆସ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ସ୍ମରଣ କରିବା, ତାପରେ କଥାବାର୍ତ୍ତା ଆଗେଇବା। ଆଉ
1: ହଉ ତାହେଲେ।

ବଡ଼ାଇ ବୁଝିଲ ନା? ଆମେ ଦେଖୁଛେ ପ୍ରାୟ ଯେଉଁମାନଙ୍କର 40 ବା ତଦୁର୍ଦ୍ଧ ହେଲେଣି, ଆଜିକାଲିକା ସମୟରେ ଆମେ ଯେମିତି ବ୍ୟସ୍ତବହୁଳ ରହୁଛେ, ଚିନ୍ତାଗ୍ରସ୍ତ ରହୁଛେ, ନିଜର ଜୀବନ ଜୀବିକା ଅର୍ଜନ ପାଇଁ ଯେତିକି ବ୍ୟଗ୍ର ରହୁଛେ, ସାଧାରଣ ଭାବରେ ରକ୍ତଚାପ ଆଉ ମଧୁମେହ ମାନେ ହାଇ ବ୍ଲଡ୍ ପ୍ରେସର ଆଉ ଡାଇବେଟିସ୍, ଏ ଦୁଇଟା ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ

0: ହେଇଯାଉଛି ନାଇଁ କି?
1: ହଁ, କାରଣ ଆମର ଯେଉଁ ଖାଦ୍ୟ ଆଉ ଆମର ଯେଉଁ ଚଳଣି ଏବଂ ଆମର ଯେଉଁ ରୋଜଗାର ଆମର ଯେଉଁ ବ୍ୟସ୍ତତା ଆକୁ ନେଇକି ମୁଁ ଭାବୁଛି ବୋଧେ ଏସବୁ ରୋଗ ଆପେ ଆପେ ବୋଧେ ହେଇଯାଉଛି।
0: କିଛି ନଥିଲେ ମଧ୍ୟ ଯେଉଁମାନେ ଜାଣିଛନ୍ତି ଯେ ହଁ ଲକ୍ଷଣ ଜାଣୁଛନ୍ତି ବା ଯଦି ନିୟମିତ ଭାବରେ ଡାକ୍ତରୀ ପରୀକ୍ଷା କରାଉଛନ୍ତି ସେମାନେ ଜାଣୁଛନ୍ତି ଯେ ହଁ ଟିକେ ବ୍ଲଡ୍ ପ୍ରେସର ହେଲାଣି ଆଉ ଔଷଧ ଖାଇବା ଦରକାର। ନିୟମିତ ଔଷଧ ଖାଇଲେ ପକ୍ଷାଘାତରୁ ସେମାନେ ରକ୍ଷା ପାଇପାରିବେ ନାଇଁ କି?
1: ହଁ।
0: ଆଉ ଯଦି ହଠାତ୍ରେ ବାହାରିଲା ତାହେଲେ ଗୋଟେ ଅଙ୍ଗ ଅଚଳ ହେଇଯାଉଛି, ମାନେ ବାଁ ପଟ ହଉ କି ଡାହାଣ ପଟ ହଉ ଗୋଟେ ପଟେ ଯଦି ଅଚଳ ହେଇଗଲା ତାହେଲେ ତ ବହୁତ ଗୁଡ଼େ ଜିନିଷ ଅସୁବିଧା ହେଇଯିବ ନାଇଁ କି? କାମ ଦାମ ରୋଜଗାର ସବୁଥିରେ ବ୍ୟାଘାତ ହେଇଯିବ
1: ନିଶ୍ଚିତ।
0: ତେଣୁ ପକ୍ଷାଘାତ ସମ୍ପର୍କରେ ଆମେ ଜାଣିବା, ଡାକ୍ତର କିଶୋର କୁମାର ପଣ୍ଡା ସେ କହୁଛନ୍ତି ଯଦି ଗୋଟେ ଲୋକକୁ ହଠାତ୍ରେ ପକ୍ଷାଘାତ ହେଇଗଲା ତାର ଚିକିତ୍ସା ପାଇଁ ଆମେ କେମିତି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ବା କିସ କିସ କରିବା ସେ ବିଷୟରେ ତାଙ୍କଠୁ ଶୁଣିବା। ଆଉ ଗାଁ ଫାଁରେ ଯେଉଁମାନେ ସବୁ ଅଛନ୍ତି ବିଭିନ୍ନ ତୁଟକା ମୁଟକା କରୁଛନ୍ତି ତାଙ୍କ ପାଖକୁ ନ ଯାଇ ଆଗେ ସିଧା ଡାକ୍ତରଖାନାକୁ ନେଇଯିବା।
1: ହଁ, ଏଥିପ୍ରତି ଆମେ ସମସ୍ତେ ସଜାଗ ରହିବା। ଯେକୌଣସି ଦେହ ପା ବିଷୟରେ ଆମର ଯଦି ଅଡୁଆ ହେଲା ତାହେଲେ ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଖାନା ମାନଙ୍କରେ ଔଷଧ ରହିଛି ଏବଂ ଆମେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଲେ ଆମ ଦେହ ଭଲ ହେଇଯିବ।
2: ସାର୍ ନମସ୍କାର।
3: ଆଜ୍ଞା ନମସ୍କାର।
2: ଏଇ ଯୋଉ ରକ୍ତଚାପ ଯୋଗୁଁ ହଉ ବା ଯେକୌଣସି କାରଣ ଯୋଗୁଁ ପକ୍ଷଘାତ ରୋଗରେ ଆମ ରୋଗୀ ପଡୁଛନ୍ତି, କୋଉ କୋଉ ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ଦରକାର ନିହାତି?
3: ଆଜ୍ଞା, ତତ୍କ୍ଷଣାତ୍ ଆମେ ଯୋଉ ପ୍ରକାରର ପଦକ୍ଷେପ ନେବା ଉଚିତ ବା ପ୍ରାଥମିକ ଉପଚାର କଣ କରିବା ଉଚିତ, ଆମର କୋଉ ଭଳିଆ ଆମେ ଯୋଜନା କଲେ ଆମେ ଯଥା ସମ୍ଭବ ଅଧିକ ଉପକାର ପାଇପାରିବା ସେ ହେଉଛି ଆମର ଆଲୋଚନାର ବିଷୟବସ୍ତୁ। ତେଣୁ ଆମେ ସାଧାରଣ ସର୍ବସାଧାରଣ ଅର୍ଥ ଜାଣିବା ଉଦ୍ଦେଶ୍ୟରେ କହି ରଖିବା ଉଚିତ ଯେ ପକ୍ଷାଘାତ ପ୍ରାୟତଃ ଦେହର ଅର୍ଧେକ ଅଂଶ ଯୋଉ ଅଚଳ ହେଇଯାଏ, ଆମେ ଗୋଡ ହାତ ହଲେଇ ପାରୁନା, ସେଇ ଯୋଉ ଆମେ ଯୋଉଟାକୁ ପକ୍ଷାଘାତ ବା ପାରାଲିସିସ୍ ବୋଲି କହୁ ସେଟା ହଉଛି ଉଚ୍ଚ ରକ୍ତଚାପ ରୋଗର ଗୋଟେ ଜଟିଳ ପରିପ୍ରକାଶ। ଆମେ ପ୍ରାୟତଃ ଜାଣୁ ଯେ ଯୋଉମାନେ ନିୟମିତ ଔଷଧ ଖାଆନ୍ତି ନାହିଁ ବା ଖାଇଥିଲେ ବି ମଝିରେ ମଝିରେ ତାକୁ ଯାଇକିରି ପରୀକ୍ଷା କରନ୍ତି ନାହିଁ, କାରଣ ଧରନ୍ତୁ ଆମେ ଗୋଟେ ଔଷଧ ଖାଇ ଚାଲିଛେ 10 ବର୍ଷ 12 ବର୍ଷ 15 ବର୍ଷ ଗୋଟେ ମନରେ ଭାବିନି ଯେ ହଁ ଏଇଟା ତ ଖାଉଛି, ଥରେ ଯାଇଥିଲି ମାପିଥିଲି ଠିକ୍ ଥିଲା ତେଣୁ ଆଉ କାହିଁକି ଯିବି, ଏତେ ଥର କାହିଁ ଯିବି। କିନ୍ତୁ ଆପଣମାନେ ଜାଣି ରଖିବା ଉଚିତ ବୟସ ବଦଳିବା ସଙ୍ଗେ ଆମର ଜୀବନଶୈଳୀ ବଦଳିବା ସଙ୍ଗେ ଆମର ଦେହ ଭିତରର ପରିବେଶ ମଧ୍ୟ ବଦଳିଯାଏ। ଆମେ ସେ ଗୋଟିଏ ଔଷଧ ପ୍ରାଥମିକ ଅବସ୍ଥାରେ ଖାଇଥିଲେ ସେତେବେଳେ ଠିକ୍ ରହୁଥିଲା ତା ବୋଲି ଯେ ସେଟା ଜୀବନସାରା ସେଇ ଔଷଧଟାରେ ଠିକ୍ ରହିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆପଣମାନେ ସେ ଔଷଧ ଖାଇବା ସତ୍ତ୍ୱେ ମଧ୍ୟ ନିୟମିତ ବ୍ୟବଧାନରେ ଭାବି ରଖନ୍ତୁ ଯେ ମାସକୁ ଥରେ ଆମେ କହିବୁ ଯେ ଥରେ ମାପି ନେବା ଉଚିତ, ସେ ଆପଣ ଡାକ୍ତରଖାନା ଯାଇ ମାପନ୍ତୁ ବା ଆଜିକାଲି ସହଜଲବ୍ଧ ଉପକରଣ ମିଳୁଛି ଡିଜିଟାଲ ବ୍ଲଡ୍ ପ୍ରେସର ମେସିନ ତାକୁ ଆଣି ଘରେ ମପି ପାରନ୍ତି ନିଜେ ନିଜେ। ତେଣୁ ଠିକ୍ ଭାବରେ ହଉଥିଲେ ପ୍ରାୟତଃ ହେବାର ସମ୍ଭାବନା ନାହିଁ, ଆମେ ସେଇ କ୍ଷେତ୍ରରେ ଅସୁବିଧାରେ ପଡୁ ଯେତେବେଳେ ଔଷଧ ଖାଉନା ବା ଅତ୍ୟଧିକ ଓଭର କନଫିଡେନ୍ସ ଗୋଟେ ଇଏ ହେଇଯାଇଥାଏ ଯେ ଆମେ ହଁ ଖାଉଛେ ଅର୍ଥ ଠିକ୍ ରହୁଥିବ। ହଁ ହେଲା, ବର୍ତ୍ତମାନ ଆମେ ଭାବନ୍ତୁ ଯେ ଗୋଟେ ଦୁର୍ଘଟଣା ବଶତଃ ସେ ଯେକୌଣସି କାରଣ ହଉ ଗୋଟେ ପକ୍ଷାଘାତର ଶିକାର ହେଲେ, ଆମ ଘରେ ଜଣେ କେହି ହେଲେ, ଆମେ ତତ୍କ୍ଷଣାତ୍ କଣ କରିବା ଉଚିତ? ତତ୍କ୍ଷଣାତ୍ ଗୋଟେ ପାଖ ଡାକ୍ତରଖାନା ଯୋଉଠି ରୋଗୀ ରଖିକି ଚିକିତ୍ସା କରିବାର ବ୍ୟବସ୍ଥା ଥିବ, ଅର୍ଥାତ୍ ଗୋଟେ ବେଡେଡ୍ ହସ୍ପିଟାଲ ଯୋଉଠି ଡାକ୍ତର ରହୁଥିବେ ନର୍ସ ରହୁଥିବେ ବା ଶଯ୍ୟା ଥାଇକିରି ରୋଗୀ ରଖିକିରି 24 ଘଣ୍ଟା ଚିକିତ୍ସା ବ୍ୟବସ୍ଥା ହୋଇପାରୁଥିବା ଭଳିଆ ସୁବିଧା ଥିବା ଡାକ୍ତରଖାନାକୁ ଆମେ ନେଇଯିବା, ଯୋଉଠି କିଛି ଦିନ ତାଙ୍କୁ ଡାକ୍ତର ରଖିବେ, ପ୍ରାଥମିକ ଭାବରେ ସାଲାଇନ୍ ଦେବେ, ଯେହେତୁ ସେ ଖାଇପାରିବେ ନାହିଁ, ହୁଏତ ସେ ଅଚେତ ଥାଇପାରନ୍ତି ବା ଅର୍ଦ୍ଧଚେତନ ଥାଇପାରନ୍ତି, ସେଲାଇନ୍ ଏବଂ ଆବଶ୍ୟକୀୟ ଔଷଧ ଇଞ୍ଜେକ୍ସନ ସବୁ ଦେବେ ଏବଂ କିଛି ଦିନ ରଖିଲା ପରେ ଧୀରେ ଧୀରେ ସେ ଉନ୍ନତି ପ୍ରକାଶ କରନ୍ତି ଏବଂ ତାପରେ ଯେ ଥରେ ପକ୍ଷାଘାତ ହେଲେ ଜୀବନ ସାରା ପକ୍ଷାଘାତ ରହିଯିବ ସେମିତି କାରଣ ନାହିଁ। ତ ସେଟା ନିର୍ଭର କରେ ଆମ ଭିତରର ମସ୍ତିଷ୍କ କେତେ ଆଘାତ ହେଇଛି ଏବଂ ସେଇଟା ପ୍ରାଥମିକ ଅବସ୍ଥାରେ ନିର୍ଭୁଲ ଭାବରେ କହିବା ଠିକ୍ ହେଇନଥାଏ। ମସ୍ତିଷ୍କ ସ୍କାନିଂ ବା ସିଟି ସ୍କାନିଂ କରିବା ଫଳରେ ଆମେ ହୁଏତ ଗୋଟେ ଅନୁମାନ ଲଗେଇ ପାରୁ ଯେ ୟାର ଟିକେ ବେଶୀ କ୍ଷତି ହେଇଛି ବା ମଧ୍ୟମ କ୍ଷତି ହେଇଛି, କିନ୍ତୁ ସମୟ କ୍ରମରେ କିଛି ସପ୍ତାହ ବ୍ୟବଧାନରେ ଯାଇକି ଜଣାପଡ଼ିବ ଯେ ତାଙ୍କର କ'ଣ ଉପକାର ହେଲା। ଆମେ ପ୍ରାୟତଃ ଦେଖୁ ଯେ ଲୋକଙ୍କର ଚେତା ଫେରି ଆସେ, ଲୋକ ସ୍ପର୍ଶ ଶକ୍ତି କମ୍ ବହୁତ ଅନୁଭବ କରନ୍ତି ଏବଂ ଧୀରେ ଧୀରେ ଯୋଉ ଗୋଡ଼ ହାତଟା ପୁରା ଅଚଳ ହେଇଯାଇଥାଏ କିଛି ମାତ୍ରାରେ ଆଙ୍ଗୁଳି ହଲେଇବା ଟିକେ ହଲେଇବା ଟିକେ ଟେକିବା ହୁଏତ କରନ୍ତି। ପ୍ରାୟ ଆମେ ଦେଖିଛୁ ବହୁତ କମ୍ ଲୋକ ଥାନ୍ତି ଯେଉଁମାନେ ମାନେ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ରହିଯାନ୍ତି, ପ୍ରାୟତଃ ଟିକେ ଟିକେ ଉନ୍ନତି ହୁଏ ଏବଂ ଆମେ ଉନ୍ନତି ଜାଣିବା ପାଇଁ ଆମର ଡାକ୍ତରୀ ବିଦ୍ୟାରେ ଆମେ 6-12 ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରୁ। 12 ସପ୍ତାହ ଅର୍ଥାତ 3 ମାସ ସୁଦ୍ଧା ଆମେ ସଠିକ୍ ଜାଣିପାରିବା ଯେ ତାଙ୍କର କେତେ ଉନ୍ନତି ହେଲା, ତା ଭିତରେ ଯାହା ନହେଲା ପ୍ରାୟତଃ ଆଉ ତାପରେ ହୁଏ ନାହିଁ, କାରଣ ଯୋଉ ସ୍ନାୟୁ ଆଂଶିକ ଆଘାତ

0: ହେଇଥାଏ, ସିଏ ଠିକ ଅନୁକୂଳ ଚିକିତ୍ସା ଫଳରେ ସେ ଟିକେ ପୁଣି ତାଙ୍କର ଯେଉଁ ଅସୁବିଧା ଦୂର ହେଲା ଫଳରେ ସେ ପୁଣି ପୁନର୍କ୍ଷମ ହେଇପାରନ୍ତି। କିନ୍ତୁ ଯେଉଁ ସ୍ନାୟୁ ଟିକେ ନଷ୍ଟ ହେଇଯାଇଥାଏ ସେ ସ୍ନାୟୁ ପ୍ରକୃତିରେ ଆଉ ସ୍ନାୟୁ ଦ୍ୱିତୀୟ ଥର ଜନ୍ମ ହୁଏ ନାହିଁ ବା ଦ୍ୱିତୀୟ ଥର ପୁନର୍କ୍ଷମ ହୁଏ ନାହିଁ, ତେଣୁ ସେଗୁଡ଼ା କେବେ ଆଉ ହେଇପାରିବ ନାହିଁ। ତେଣୁ ଅନେକ ଲୋକ ଆମେ ଦେଖୁ ପୁରା କମିଯାଇଥାଏ, ଭଲ ହେଇଯାଆନ୍ତି, ଆଉ କିଛି ଲୋକ ଦେଖୁ ଆଂଶିକ ଅଚଳ ଥାନ୍ତି କିନ୍ତୁ ଗୋଟେ ବାଡ଼ି ଧରି ଚାଲିପାରନ୍ତି। ତ ସେଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ହବ ଏବଂ ବହୁତ ଦିନ ଯେ ଡାକ୍ତରଖାନା ରହିବା ଜରୁରୀ ନୁହେଁ, ଥରେ ସେଲାଇନ୍ ବା ଆନୁଷଙ୍ଗିକ ଔଷଧ ଦେବା ପ୍ରାୟ 5 ଦିନ 6 ଦିନ ପରେ ବା ସପ୍ତାହେ ପରେ ପ୍ରାୟତଃ ଆଉ ଦରକାର ହୁଏ ନାହିଁ। ଆମେ ସେ କ୍ଷେତ୍ରରେ ଅତି ବେଶୀରେ ନାକରେ ନଳ ଦେଇ ମଧ୍ୟ ତାଙ୍କର ଖାଇବାର ବା ଔଷଧ ଦେବାର ଉପାୟ କରିଦେଉ, ନହେଲେ ପ୍ରାୟ ଲୋକ ପାଟିରେ ଯେତିକି ଖାଇପାରନ୍ତି ବା ଯେତିକି ଔଷଧ ଖାଇ ନିଅନ୍ତି ତାଙ୍କର ଚଳିଯାଏ। ତେଣୁ ତାପରେ ଘର ଲୋକଙ୍କର ଟିକେ ଦାୟିତ୍ୱ, ପରିବାର ଲୋକଙ୍କ ଦାୟିତ୍ୱ ବଢ଼ିଯାଏ, ସେମାନେ ରୋଗୀଙ୍କର ଯତ୍ନ ଠିକ୍ ନେବା ଦରକାର, ତାଙ୍କର ଯେମିତି ଦେହ ଶୁଖିଲା ରହିବ, ସଫା ରହିବ, ଯାହାଫଳରେ ବେଡସୋର ବା ଘା ହେବ ନାହିଁ, ଏବଂ ଠିକ୍ରେ ଖାଇବେ, ଟିକେ ଧରିକିରି ଚେୟାରରେ ବସେଇବେ ଯେମିତି, ବା ଟିକେ ଆଉ ଟିକେ ଯେତେବେଳେ ତାଙ୍କର ଗୋଡ଼ ହାତରେ ଶକ୍ତି ଫେରିବ ତାଙ୍କୁ ଟିକେ ଗୋଟେ ବାଉଁଶ ବାନ୍ଧିକିରି ବା କିଏ କାନ୍ଧର ଭରା ଦେଇକି ତାଙ୍କୁ ଟିକେ ହାଲକା ହାଲକା ଚଲେଇବେ। ଏ ପ୍ରକାରର ଅନେକ ଉପଚାର କରାଯାଏ ଯୋଉଟା ସେମାନେ ଡାକ୍ତରମାନେ କହିଦେବେ, ଆଉ ସେମାନେ ବୁଝିନେଇ ସେଇ ହିସାବରେ କଲେ ତାଙ୍କର ଅନେକଟା ଉପକାର ହୁଏ। ଆଉ ଜାଣି ରଖନ୍ତୁ ଯେ ଏଥିରେ ଅପରେସନର କୌଣସି ଆବଶ୍ୟକତା ନାହିଁ, ଏବଂ ଏଇ ଭଳିଆ ଯୋଉ ଉପଚାର ସେଟା ଆମର ଉପଖଣ୍ଡ ସ୍ତରୀୟ, ଜିଲ୍ଲା ସ୍ତରୀୟ ବା ପିଏସ୍ସି ସ୍ତରୀୟ ଚିକିତ୍ସାଳୟରେ ମଧ୍ୟ ମିଳିପାରିବ। ଆପଣଙ୍କୁ ବଡ ଡାକ୍ତରଖାନା ଗଲେ ଯେ ସାଙ୍ଗେ ସାଙ୍ଗେ ସେଠି ଆଉ ଗୋଟେ କୋଉ ପ୍ରକାରର ଅଦ୍ଭୁତ ଔଷଧ ବା ଦାମିକା ଔଷଧ ବା ଅସ୍ତ୍ରୋପଚାର କରି ଯେ ଅଧିକ ଫାଇଦା ମିଳେ ସେମିତି ନୁହଁ, ତେଣୁ ଆମେ ସେ ପ୍ରକାରର ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ। କମସେ କମ୍ ପାଖ ଡାକ୍ତରଖାନା ଯାଇ ଚିକିତ୍ସା କରିବା ଏବଂ ଧୈର୍ଯ୍ୟର ସହିତ ଅପେକ୍ଷା କରିବା। ଆମେ ଅଧିକ ଅସ୍ଥିର ହେଲେ ଡାକ୍ତର ହୁଏତ କହିବେ ଯେ ଆପଣଙ୍କର ଯଦି ଭରସା କରୁନି ହୁଏ ଆପଣ ବଡ ଜାଗା ଯାଆନ୍ତୁ, କିନ୍ତୁ ଆମେ ବଡ ଜାଗା
1: ଗଲେ ସେଇ ଟାଇପ୍ର ବି ପରିସ୍ଥିତି ସୃଷ୍ଟି ହେଇଯାଉଛି।
0: ଅନେକ ଲୋକ ଆଉ ଯୋଉ ଭାବୁଛନ୍ତି ଯେ ଆଜ୍ଞା ସେ ଧରନ୍ତୁ ଅନେକ ଡାକ୍ତରୀ ଚିକିତ୍ସା ଛଡା ଅନ୍ୟ କୌଣସି ପାଥିରେ ବା ଗାଁ ଗହଳିରେ କିଏ କୋଉଠି ନିଜ ବିଦ୍ୟାରେ ଯୋଉ କରିକିରି ଭଲ ହେଇଯାଉଛନ୍ତି, ଆପଣ ଜାଣି ରଖନ୍ତୁ ଯେ କିଛି ଚିକିତ୍ସା ନହେଲେ ମଧ୍ୟ ପ୍ରାଥମିକ ଉପଚାର ପରେ କିଛି କିଛି ଅନେକ ଲୋକଙ୍କ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୁଏ। କିଛି ଚିକିତ୍ସା ନହେଲେ, କିଛି ଔଷଧ ନ ଖାଇଲେ ମଧ୍ୟ, ଯେ ବହୁତ ଗରିବ ତାର ଯତ୍ନ ନେବା ପାଇଁ କେହି ନାହିଁ, ସେ କ୍ଷେତ୍ରରେ ମଧ୍ୟ ହଉଛି। ତେଣୁ ଆମେ ଗୋଟେ ଅତ୍ୟଧିକ ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ, ଯେମିତି ଅଧିକ କିଛି ତୁଚ୍ଛା ଆଶା ରଖିବା ନାହିଁ ସେମିତି ହେଳା ମଧ୍ୟ କରିବା ନାହିଁ। ଆମେ ପ୍ରାଥମିକ ଉପଚାର ନିଶ୍ଚୟ କରିବା, ଡାକ୍ତରଖାନାରେ କିଛି ଦିନ ରଖିବା, ତାପରେ ଯାହା ଯାହା ଦରକାର ତାଙ୍କୁ ଘରେ ଯତ୍ନ ନେଲେ ଯେତିକି ଉନ୍ନତି ହେବା କଥା ସେ ସମୟ ଠିକ ସମୟରେ ସେ ହେବ।
1: ଆୟୁର୍ବେଦ ଚିକିତ୍ସା ମଧ୍ୟ ଏଇ କ୍ଷେତ୍ରରେ ଟିକେ ସାହାଯ୍ୟ କରିପାରେ,
0: ତଥାପି ମୋ କହିବା ମଧ୍ୟରେ ଯଦି ଆପଣ ଶିକ୍ଷିତ, ଯେକୌଣସି ସେ ହୋମିଓପାଥି ହଉ ଆୟୁର୍ବେଦିକ ହଉ, ଆପଣ ଯଦି ଶିକ୍ଷିତ ଡାକ୍ତରଙ୍କ ପାଖକୁ ଯିବେ ସେ ତାଙ୍କ ବିଦ୍ୟାରେ ଯାହା ବି ଥିବ ସେ କହିବେ। ତେଣୁ କେବଳ ମୋର ଏତିକି ନିବେଦନ ରହିବ, ଆପଣ ଯୋଉ ପାଥିରେ ବି ଯାଆନ୍ତୁ ଆପଣ ଜଣେ ଶିକ୍ଷିତ ଲୋକଙ୍କ ପାଖକୁ ଯାଆନ୍ତୁ। ଆପଣ ଆୟୁର୍ବେଦିକ ଡାକ୍ତରଖାନା ଅଛି, ଆୟୁର୍ବେଦିକ କଲେଜ ଅଛି, ହୋମିଓପାଥି ଡାକ୍ତରଖାନା ଅଛି, ତେଣୁ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି ଯୋଉଥିରେ ବିଶ୍ୱାସ, ଆପଣଙ୍କ ବିଶ୍ୱାସକୁ ଆମେ ଆଘାତ ପହଞ୍ଚିବା ଉଚିତ ନୁହଁ, କିନ୍ତୁ ଆପଣ ସେଇଭଳିଆ ଶିକ୍ଷିତ ଡାକ୍ତରଙ୍କ, ହୋମିଓପାଥି ଡାକ୍ତର ବା ଆୟୁର୍ବେଦିକ ଡାକ୍ତରଙ୍କ ପାଖକୁ ଯାଇକି ଚିକିତ୍ସା ହୁଅନ୍ତୁ।
1: କିନ୍ତୁ ବଡ କଥା ଯେଉଁଟା ଆପଣ କହିଲେ ଯେ ନିଶ୍ଚିତ ଭାବରେ ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ହବ, ଏବଂ ଆମେ ରୋଗୀକୁ ସେଇଭଳିଆ ପରିବେଶ ମଧ୍ୟ ରୋଗୀ ପାଇଁ ରଖିବା, ଏବଂ ପାଖାପାଖି ଯୋଉ ହସ୍ପିଟାଲ ରହିଛି ସେଇ ହସ୍ପିଟାଲରେ ମଧ୍ୟ ଆମେ ଟ୍ରିଟମେଣ୍ଟ କରେଇକି ଯୋଉ ହିସାବରେ ରୋଗୀକୁ ଭଲ ପାଇଁ ଆଶା କରୁଥିବା, ଆମେ ସେଇ ଆଶାନୁରୂପ ଫଳ ମଧ୍ୟ ଆମକୁ ମିଳିପାରେ।
0: ଆଜ୍ଞା,
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର।
2: ହଉ, ଗୁଡାଏ କଥା ଆଲୋଚନା ହେଲା, ସମୟ ଅଛି, ତେବେ ଆସ ଗୋଟେ ଝୁମର ଗୀତ ଶୁଣିବା ଆଉ।
3: କହ ମାଲିନ ବାଜେ

0: ଆମର ଚାଷୀ ଭାଇ ଭଉଣୀମାନେ ତଥା ଶ୍ରୋତାବନ୍ଧୁମାନେ ଆମର ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଦେଉଛନ୍ତି। ତେବେ କଥା ହେଉଛି ଠିକ୍ ଭାବରେ ଟିକେ ଠିକଣା ଲେଖିବେ, ଗୋଲ ଗୋଲ ଅକ୍ଷରରେ ଲେଖିବେ, ଆମେ ଏମିତି ଠିକରେ ପଢ଼ିପାରିବା। ତେବେ ଆମ ପାଖକୁ ଯେତିକି ଚିଠି ଆସେ ଆମେ ସବୁ ଚିଠି ଗୁଡ଼ିକ ପଢ଼ିଥାଉ, ତେଣୁ ଦୟାକରି ଠିକ୍ ଭାବରେ ଆମକୁ ଚିଠିଟିଏ ଦେବେ।
1: ଆଉ ଚିଠି ଲେଖିବା ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ତେବେ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଏଥିସହିତ ଆଜିର ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି, ଉପସ୍ଥାପନାରେ କନକ ମଞ୍ଜରୀ ବାରିକ।
1: ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଦୀର୍ଘ ଦିନ ଧରି ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଥିବା ରୋଗୀଙ୍କଠାରେ ବେଳେବେଳେ ପାଦରେ ଅନେକ ସମସ୍ୟା ଦେଖାଯାଏ। ତେବେ ମଧୁମେହ ରୋଗୀଙ୍କର ପାଦରେ କ'ଣ ସମସ୍ୟା ପରିଲକ୍ଷିତ ହୁଏ, ଆଜି ଆସନ୍ତୁ ଜାଣିବା ଡାଇବେଟିକ୍ ଫୁଟ୍ ବା ମଧୁମେହ ଜନିତ ପାଦ ରୋଗ ଏବଂ ତା'ର ପ୍ରତିକାର ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ, ଆସିଷ୍ଟାଣ୍ଟ ପ୍ରଫେସର ଶଲ୍ୟ ବିଭାଗରୁ ଡାକ୍ତର ଦେବାଶିଷ ରୟ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।

0: ନମସ୍କାର।
1: ପ୍ରଥମେ ଜାଣିବାକୁ ଚାହିଁବୁ ଏଇ ମଧୁମେହ ଜନିତ ପାଦ ରୋଗଟି କ'ଣ?
0: ମଧୁମେହ ଜନିତ ପାଦ ରୋଗ ବା ଡାଇବେଟିକ୍ ଫୁଟ୍ ଏ ହେଉଛି ଦୀର୍ଘ ଦିନ ଧରି ଡାଇବେଟିକ୍ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ପାଖରେ ଦେଖାଯାଇଥାଏ। କୌଣସି କାରଣରୁ ଯଦି ପାଦରେ କ୍ଷତବିକ୍ଷତ ହେଲା ତାହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏ ଡାଇବେଟିସ୍ ରୋଗଟା ହେଉଛି ଗୋଟେ ପ୍ରକାର ସାଇଲେଣ୍ଟ କିଲର, ଯଥା ଏହା ଏକ ନିରବ ଘାତକ। ଏହା ଦେହର ବିଭିନ୍ନ ଅଙ୍ଗ, ବ୍ରେନ୍, ହାର୍ଟ, କିଡ଼ନି, ଆଖି, ରକ୍ତନଳୀ ଏବଂ ପାଦ ଓ ଗୋଡ଼କୁ ମଧ୍ୟ ଆକ୍ରାନ୍ତ କରିଥାଏ। ଆଜିକାଲି ଆମ ଭାରତ ବର୍ଷରେ ଏ ରୋଗ ବହୁତ ପରିମାଣରେ ଦେଖାଯାଉଛି, ସେଇଥିପାଇଁ ଭାରତ ବର୍ଷକୁ ଡାଇବେଟିକ୍ କ୍ୟାପିଟାଲ ଅଫ୍ ଦି ୱାର୍ଲ୍ଡ ମଧ୍ୟ କୁହାଯାଉଛି।
1: ଡାଇବେଟିକ୍ ଫୁଟ୍ ରୋଗ ହେବାର କାରଣ କ'ଣ?
0: ଡାଇବେଟିକ୍ ରୋଗ ବା ମଧୁମେହ ରୋଗ ଦୀର୍ଘ ଦିନ ଧରି ରୋଗୀ ପୀଡ଼ିତ ହେବା ଫଳରେ ରକ୍ତରେ ଶର୍କରା ବା ସୁଗାର ପରିମାଣ ନିୟନ୍ତ୍ରଣ ନ ରହିବା ଫଳରେ ଏ ରୋଗ ଦେଖାଦେଇଥାଏ। ଦୀର୍ଘ ଦିନ ଧରି ଡାଇବେଟିକ୍ ରୋଗ ରହିଲେ ଏହା ପ୍ରଭାବରେ ରକ୍ତନଳୀରେ ରକ୍ତ ପ୍ରବାହ କମିଯାଇଥାଏ, ଯେମିତିକି ବ୍ରେନ୍କୁ ରକ୍ତ ସଞ୍ଚାଳନ କମିଗଲେ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ, କିମ୍ବା ହାର୍ଟକୁ ରକ୍ତ ସଞ୍ଚାଳନ କମିଗଲେ ତାକୁ ହାର୍ଟ ଷ୍ଟ୍ରୋକ୍ ବା ହାର୍ଟ ଆଟାକ୍ କୁହାଯାଏ। ଠିକ୍ ସେହିପରି ଗୋଡ଼କୁ ଯଦି ରକ୍ତ ସଞ୍ଚାଳନ କମିଯାଏ ତାକୁ ଲେଗ୍ ଆଟାକ୍ ମଧ୍ୟ କୁହାଯାଏ। ଏବଂ ଏହି ଲେଗ୍ ଆଟାକ୍ ହୁଏ ଯେତେବେଳେ ରକ୍ତନଳୀରେ କୋଲେଷ୍ଟ୍ରଲ୍ ବା ଚର୍ବି ଜମିଯାଏ ଏବଂ ରକ୍ତନଳୀରେ ଆଥରୋସ୍କ୍ଲେରୋସିସ୍ ହୁଏ, ସେତେବେଳେ ରକ୍ତ ସଞ୍ଚାଳନ ଗୋଡ଼କୁ ଠିକ୍ ପରିମାଣରେ ହୋଇନଥାଏ ଏବଂ ଗୋଡ଼କୁ ଯେତିକି ପରିମାଣରେ ରକ୍ତ ସଞ୍ଚାଳନ ଦରକାର ଆବଶ୍ୟକତା ମୁତାବକ ଠାରୁ କମ୍ ରକ୍ତ ସଞ୍ଚାଳନ ହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ। ଏ ସମସ୍ୟା ମଧ୍ୟ ଯେଉଁମାନେ ସ୍ମୋକିଂ କରୁଥାନ୍ତି କିମ୍ବା କୌଣସି ପ୍ରକାର ଟବାକୋ ବ୍ୟବହାର କରୁଥାନ୍ତି କିମ୍ବା ବ୍ଲଡ୍ ପ୍ରେସର ଥାଏ ସେମାନଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖାଯାଏ। ଇଏ ହେଉଛି ଏକ କାରଣ। ଦ୍ୱିତୀୟ କାରଣଟି ହେଉଛି ଡାଇବେଟିସ୍ ରୋଗୀର ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ରହିଛି, ଫଳରେ କ'ଣ ହୁଏ ରୋଗୀର ସ୍ପର୍ଶ ଶକ୍ତି କମିଯାଇଥାଏ। ରୋଗୀ ଥଣ୍ଡା, ଗରମ କିମ୍ବା କୌଣସି ଯନ୍ତ୍ରଣା ଅନୁଭବ କରିବାରେ ଅକ୍ଷମ ହୁଏ, ଫଳରେ ରୋଗୀର ପାଦରେ ଖଣ୍ଡିଆ କିମ୍ବା ଘା ହେଲେ ସେ ବହୁତ ଡେରିରେ ଚିହ୍ନଟ ହୋଇଥାଏ। ଏ ରୋଗ ସ୍ନାୟୁ ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଥାଏ, ଯାହାଫଳରେ ରୋଗୀର ପାଦ ବା ଗୋଡ଼ ଶୁଖିଲା ହୋଇଯାଏ, ଡ୍ରାଏ ହୋଇଯାଏ ଓ ପାଦର ଗୋଡ଼ର ଲୋମ ମଧ୍ୟ ନଷ୍ଟ ହୋଇଯାଇଥାଏ, ଫଳରେ ରୋଗୀର ପାଦରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ, ଯେଉଁ ଫାଟ ଦେଇ ବାହାରୁ ବିଭିନ୍ନ ପ୍ରକାର ଜୀବାଣୁ ଶରୀର ମଧ୍ୟ ପ୍ରବେଶ କରେ ଏବଂ ତାହା ପରବର୍ତ୍ତୀ ପରିସ୍ଥିତିରେ ଅଲସର ବା ଘା ଆକାରରେ ରୋଗୀ ପାଖରେ ହୋଇଥାଏ, ତାକୁ ଡାଇବେଟିକ୍ ଫୁଟ୍ ମଧ୍ୟ କୁହାଯାଏ।
1: ରୋଗୀର କ'ଣ କ'ଣ ସବୁ ଲକ୍ଷଣ ଦେଖାଯାଏ?
0: ରୋଗୀର ଲକ୍ଷଣ ସାଧାରଣତଃ ଦୁଇଟି କାରଣ ଯୋଗୁଁ ଦେଖାଯାଇଥାଏ, ଯଥା ଗୋଡ଼ର ସ୍ପର୍ଶ ଶକ୍ତି କମିଯିବା ଯୋଗୁଁ ଓ ଗୋଡ଼ର ରକ୍ତ ସଞ୍ଚାଳନ କମିଯିବା ଯୋଗୁଁ, ଫଳରେ ଗୋଡ଼ରେ ଘା ହୋଇଥାଏ, ଫୋଟକା ହୋଇଥାଏ, ଗୋଡ଼ରେ ଭେଣ୍ଡି ମେଡିକାଲ ସାଇନ୍ସରେ କେରାଟୋସିସ୍ ଓ ରୋଗୀର ମାଛିଆଖିଆ ବା କର୍ନ ମଧ୍ୟ ହୋଇଥାଏ ଏବଂ ରୋଗୀର ଆଙ୍ଗୁଳି ସନ୍ଧିରେ ପାଣିକନ୍ଦା ବା ବାଲି ଖାଇଥାଏ, ଆଙ୍ଗୁଳି କଳା ପଡ଼ିଯାଏ, ଗୋଡ଼ରେ ଘା ହେଲେ ଶୀଘ୍ର ଶୁଖେ ନାହିଁ। ଏହିପରି ନାନା ପ୍ରକାର ସମସ୍ୟା ଦେଖାଯାଏ। ଲୋକମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ପାଦରେ ଘା ହୋଇଛି, କାରଣ ସେମାନଙ୍କ ପାଦରେ ସ୍ପର୍ଶ ଶକ୍ତି ନଥାଏ। ବହୁତ ସମୟରେ ରୋଗୀମାନେ କହନ୍ତି ମୋ ପାଦରୁ ଚପଲ ଖସି ଯାଉଛି, ପାଦ ତଳେ ମାଟି କିମ୍ବା କାଦୁଅ ଲାଗିଲା ପରି ଅନୁଭବ ହୋଇଥାଏ, କିନ୍ତୁ ଦେଖିଲେ କିଛି ନାହିଁ। ପାଦ ବଧିରା ଲାଗିବା, ଗୋଡ଼ ଓ ପାଦ ଜଳାପୋଡ଼ା ଅନୁଭବ ହେବା, ଗୋଡ଼ରେ କରେଣ୍ଟ ମାରିବା ଭଳି ଅନୁଭବ ମଧ୍ୟ ହୋଇଥାଏ, ପାଦକୁ ସମୟ ସମୟରେ ଛୁଞ୍ଚି ଫୁଡ଼ିଲା ଭଳି ମଧ୍ୟ ଅନୁଭବ ହୋଇଥାଏ ଏବଂ ରୋଗୀର ଗୋଡ଼ର ନଖ ଗୁଡ଼ିକ ମୋଟା ହୋଇଯାଏ, ଫଳରେ ନେଲକଟରେ କାଟିବା ମଧ୍ୟ ବହୁତ କଷ୍ଟ ହୋଇଥାଏ, ଗୋଡ଼ ଅଧିକ ଫାଟେ ଓ ଗୋଡ଼ର ଲୋମ ଗୁଡ଼ିକ ମରିଯାଇଥାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଡାଇବେଟିକ୍ ଫୁଟ୍ ହେବାର ପୂର୍ବାବସ୍ଥା ହିସାବରେ ଧରାଯାଏ। ଯଦି କୌଣସି ରୋଗୀଠାରେ ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଛି, ସେ ଶୀଘ୍ର ଡକ୍ଟରଙ୍କର ପରାମର୍ଶ ନେବା ଆବଶ୍ୟକ।
1: ତେବେ ରୋଗୀର ରୋଗ ପରୀକ୍ଷା କିଭଳି କରାଯାଏ?
0: ଏ ରୋଗ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଅବହେଳା କଲେ ପାଦ ବା ଗୋଡ଼ କଟା ହେବା ପରିସ୍ଥିତି ମଧ୍ୟ ପହଞ୍ଚିଥାଏ। ଏ ରୋଗ ଯାଞ୍ଚ କରିବାରେ ଡାକ୍ତରଙ୍କ ଅପେକ୍ଷା ରୋଗୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ରୋଗୀ ପ୍ରତ୍ୟେକ ଦିନ ନିଜ ନିଜର ପାଦ ପରୀକ୍ଷିବେ, ମୋ ପାଦରେ କିଛି ଅସୁବିଧା ଅଛି କି ନାହିଁ ତାହା ଦେଖିବେ ଏବଂ ମେଡିକାଲ ସାଇନ୍ସରେ ଆମ ପାଖକୁ ଯଦି କୌଣସି ରୋଗୀ ଆସୁଛନ୍ତି, ଆମେ ରୋଗୀର ବ୍ଲଡ୍ ସୁଗାର ଚେକ୍ କରିଥାଉ, ଫାଷ୍ଟିଂ ବ୍ଲଡ୍ ସୁଗାର ଏବଂ ଖାଇବାର 2 ଘଣ୍ଟା ପରେ ପୋଷ୍ଟପ୍ରାଣ୍ଡାଲ ବ୍ଲଡ୍ ସୁଗାର, HbA1c ଏବଂ ଗୋଡ଼କୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉଛି କି ନାହିଁ, କଲର୍ ଡପ୍ଲର ଅଲ୍ଟ୍ରାସାଉଣ୍ଡରେ ରକ୍ତନଳୀରେ କୌଣସି ପ୍ରକାର ପ୍ରୋବ୍ଲେମ୍ ଅଛି କି ନାହିଁ ତାହା ମଧ୍ୟ ପରୀକ୍ଷିଥାଉ। ଏହିସବୁ ହିସାବରେ ଆମେ ରୋଗୀର ରୋଗକୁ ନିୟନ୍ତ୍ରଣ କରିଥାଉ। ଯେତେବେଳେ ଘା ଅବସ୍ଥାରେ ରୋଗୀ ଆମ ପାଖକୁ ଆସନ୍ତି, ସେତେବେଳେ ତାଙ୍କର ପୂଜକୁ ମଧ୍ୟ ପରୀକ୍ଷା କରାଯାଇଥାଏ। ସମୟ ସମୟରେ ରୋଗୀ ଘା ଯେତେବେଳେ ବୋନ୍କୁ ମଧ୍ୟ ଇନଭଲ୍ଭ କରେ, ସେତେବେଳେ ପାଦର ଏକ୍ସରେ ମଧ୍ୟ କରି ଆମେ ଦେଖିଥାଉ।
1: ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ମଧୁମେହ ରୋଗୀର ପାଦ ସମସ୍ୟା ଅତି ଜଟିଳ ହୋଇଯାଇଥାଏ, ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ହେବାର ସମ୍ଭାବନା ରହୁଛି କି?
0: ସାଧାରଣତଃ ଆମେ ଜାଣିଛୁ ଯଦି ଶରୀରର କୌଣସି ଜାଗାରେ କୌଣସି ଘା ଅଧିକ ଦିନ ଧରି ରହୁଛି, ତାହା

0: କ୍ୟାନ୍ସର ଆଡ଼କୁ ଗତି କରେ। କୌଣସି ଘାକୁ ଆମେ ବେଶୀ ଦିନ ରଖିବା କଥା ନୁହେଁ। ସମୟ ସମୟରେ ବେଶୀ ଦିନ ଘା ରହିଲେ ତାହା ସ୍କ୍ୱାମସ୍ ସେଲ୍ କାର୍ସିନୋମା ନାମକ ଏକ କ୍ୟାନ୍ସରକୁ ମଧ୍ୟ ଗତି କରିପାରେ। ସେହି ସମୟରେ ଆମେ ରୋଗୀର ଘାର କିଛି ମାଂସ ପରୀକ୍ଷା ପାଇଁ ବାୟୋପ୍ସି ପାଇଁ ପଠାଇଥାଉ। ଯଦି ତାହା କ୍ୟାନ୍ସର ବୋଲି ଚିହ୍ନଟ ହୁଏ ତାହେଲେ ତାର ଚିକିତ୍ସା ସେହି ହିସାବରେ ଆମକୁ କରିବା ପାଇଁ ପଡ଼ିଥାଏ।
1: ତେବେ ଜଣେ ମଧୁମେହ ରୋଗୀ ଯଦି ପାଦରେ ଏଭଳି ସମସ୍ୟା ଥାଏ ତେବେ ଘରୋଇ ଚିକିତ୍ସା କଣ କରାଯାଇପାରେ ଏବଂ ରୋଗୀ ପାଦର ଯତ୍ନ କିଭଳି ନେବା ଦରକାର?
0: ରୋଗର ଚିକିତ୍ସା ଓ ପ୍ରତିକାର ମଧ୍ୟରେ ରୋଗୀର ଚିକିତ୍ସା ଠାରୁ ପ୍ରତିକାରଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ରୋଗୀ ତା ରୋଗର ନିଜେ ପ୍ରତିକାର କରିଲେ ଡକ୍ଟରଙ୍କ ପାଖରୁ ଦୂରେଇ ରହିପାରିବ। କାରଣ ଚିକିତ୍ସା ଠାରୁ ପ୍ରତିକାର ନିହାତି ଆବଶ୍ୟକ। ସେଥିପାଇଁ ରୋଗୀ ତାଙ୍କ ଶରୀରରେ ରକ୍ତର ଶର୍କର ପରିମାଣ ନିୟନ୍ତ୍ରଣ ରଖିବେ। ରୋଗୀ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ସାବୁନ ପାଣି ବିନା ଖାରଯୁକ୍ତ ସାବୁନରେ ଧୋଇବେ। ପାଦକୁ ସଫା କପଡ଼ାରେ ପୋଛି ଶୁଖିଲା ରଖିବେ। ଆଙ୍ଗୁଳି ସନ୍ଧିକୁ ଶୁଖିଲା ମଧ୍ୟ ରଖିବା ନିତ୍ୟାନ୍ତ ଆବଶ୍ୟକ। କାରଣ ସମୟ ସମୟରେ ଆଙ୍ଗୁଳି ସନ୍ଧିରେ ପାଣି କନ୍ଦା ହୋଇଥାଏ ଯାହା ପରବର୍ତ୍ତୀ ଅବସ୍ଥାରେ ଡାଇବେଟିସ୍ ଫୁଟ୍ରେ ପରିଣତ ହୋଇଥାଏ। ତାପରେ ପାଦରେ ତେଲ ବା କୌଣସି ମଏଶ୍ଚରାଇଜର ଲଗାଇବେ। କାରଣ ରୋଗୀମାନଙ୍କ ପାଦ ବହୁତ ଶୀଘ୍ର ଫାଟିଯାଇଥାଏ ଓ ନିୟମିତ ନିଜ ପାଦକୁ ପରୀକ୍ଷା କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀ ଖାଲି ପାଦରେ ଚାଲିବେ ନାହିଁ। ଘରେ କିମ୍ବା ବାହାରେ ସବୁ ସମୟରେ ଜୋତା ପିନ୍ଧିବେ। ଜୋତାର କିଛି ପ୍ରକାର ସ୍ପେସିଫିସିଟି ଅଛି, ଯେମିତି ଆଜିକାଲି ମାର୍କେଟରେ ବଜାରରେ ଡାଇବେଟିସ୍ ରୋଗୀ ପାଇଁ ସ୍ୱତନ୍ତ୍ର ଜୋତା ମିଳୁଛି। ଜୋତାଟି ନରମ ହୋଇଥିବା ଦରକାର ଓ ପାଦରେ କଟନ୍ ସକ୍ସ ପିନ୍ଧିବେ। ପାଦକୁ ଠିକ୍ ଫିଟିଂ ସ୍ୟାଣ୍ଡେଲ ପିନ୍ଧିବେ। ଅଧିକ ହିଲ୍ ଯୁକ୍ତ ଜୋତା ପିନ୍ଧିବେ ନାହିଁ। ଯଦି ହିଲ୍ ଯୁକ୍ତ ଜୋତା ପିନ୍ଧୁଛନ୍ତି ମ୍ୟାକ୍ସିମମ୍ 2 ଇଞ୍ଚ ହିଲ୍ କମ୍ ସମୟ ପାଇଁ ପିନ୍ଧିବେ ଏବଂ ଜୋତାର ଭିତର ସାଇଡ୍ ନରମ ଓ ଚିକଣ ଥିବା ଆବଶ୍ୟକ। ଆଉ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୋତା ଟ୍ରାଏଲ୍ କରିବା ସମୟରେ ସକ୍ସ ପିନ୍ଧି ଟ୍ରାଏଲ୍ କରିବେ ଏବଂ ଜୋତା କିଣିବାର ଉପଯୁକ୍ତ ସମୟ ହେଉଛି ସନ୍ଧ୍ୟା ସମୟ। କାରଣ ପାଦଟି ସନ୍ଧ୍ୟା ସମୟ ବେଳକୁ ଫୁଲିଥାଏ। ସନ୍ଧ୍ୟା ସମୟରେ ଆମେ ଜୋତା କିଣିଲେ ଆମର ଠିକ୍ ସଠିକ୍ ପରିମାଣର ସଠିକ୍ ସାଇଜ୍ର ଜୋତା ଆମେ କିଣିପାରିବୁ ଏବଂ ଜୋତା ପିନ୍ଧିବା ସମୟରେ ଭଲରେ ଝାଡ଼ି କରି ପିନ୍ଧିବେ। ନହେଲେ କୌଣସି ପୋକ ବାଲି ଗୋଡ଼ି ଯଦି ଜୋତା ମଧ୍ୟରେ ଥିବ ତାହା ପାଦକୁ କ୍ଷତ କରିବ। ରୋଗୀର ପାଦର କୌଣସି ସ୍ପର୍ଶ ଶକ୍ତି ନଥାଏ। ସେଥିପାଇଁ ରୋଗୀ ପାଦରେ କୌଣସି ସାମାନ୍ୟତମ କ୍ଷତ ହେଲେ ମଧ୍ୟ ସେ କ୍ଷତ ପରବର୍ତ୍ତୀ ଅବସ୍ଥାରେ ଡାଇବେଟିସ୍ ଫୁଟ୍ ଆକାରରେ ପରିଲକ୍ଷିତ ହୋଇଥାଏ। ଏବଂ ଜୋତା ଯଦି କୌଣସି କାରଣରୁ ରିପେୟାରିଂ କରିବା ଦରକାର ପଡ଼େ, ମୋଚିକୁ ଜୋତାରେ କଣ୍ଟା ମାରିବା ପାଇଁ ମନା କରିବେ। କାରଣ ସେ କଣ୍ଟା ପ୍ରାରମ୍ଭିକ ସ୍ତରରେ କିଛି ଅସୁବିଧା କରିନଥାଏ, କିନ୍ତୁ ପରବର୍ତ୍ତୀ ସ୍ତରରେ ଏ ଜୋତା ପାଦକୁ ମଧ୍ୟ କ୍ଷତ ପହଞ୍ଚିଥାଏ। ବରଂ ଜୋତାରେ କଣ୍ଟା ନ ମାରି ବରଂ ସିଲାଇ କରିବା ପାଇଁ କହିବେ ଏବଂ ନିୟମିତ ନଖକୁ ଠିକ୍ ଭାବରେ କାଟିବେ। ନଖକୁ ଅଧିକ ବଢ଼ିବାକୁ ଦେବେ ନାହିଁ ଏବଂ ଶେଷ କଥା କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଗୋଡ଼କୁ ମୋଡ଼ି ବେଶୀ ଟାଇମ୍ ବସିବେ ନାହିଁ।
1: ତେବେ ସରକାରୀ ସ୍ତରରେ ଏହାର ଚିକିତ୍ସା ବ୍ୟବସ୍ଥା କଣ ରହିଛି?
0: ସବୁ ପ୍ରକାର ସୁବିଧାର ବ୍ୟବସ୍ଥା ସରକାରୀ ସ୍ତରରେ ଅଛି। ବିନା ମୂଲ୍ୟରେ ସମସ୍ତ ସରକାରୀ ସ୍ତରରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।
1: ମଧୁମେହ ଜନିତ ପାଦ ରୋଗ ଯେଉଁମାନଙ୍କର ଅଛି, ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ଭଲ ହୋଇପାରନ୍ତି କି?
0: ହଁ, ଏ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ ଯଦି ରୋଗୀ ଯଦି ଡାକ୍ତରଙ୍କର ଉପଦେଶ ମାନିବ ଏବଂ ଯେଉଁ ପ୍ରକାର ମୁଁ କହିଲି ସବୁକିଛି ମାନିବ, ଡାକ୍ତରଙ୍କ ନିୟମିତ ପରାମର୍ଶ ନେବେ, ତାହେଲେ ରୋଗୀ ସମ୍ପୂର୍ଣ୍ଣ ମଧ୍ୟ ଭଲ ହୋଇଯାଇପାରେ।
1: ତେବେ ପରିଶେଷରେ ଡାଇବେଟିକ୍ ଫୁଡ୍ ରୋଗୀଙ୍କର ପ୍ରତିକାର ପାଇଁ ରୋଗୀ ମାନସିକ ସ୍ତରରେ ରୋଗକୁ ନ ଡରି କିଭଳି ସମ୍ପୂର୍ଣ୍ଣ ଭଲ ହୋଇପାରିବ ସେଥିପ୍ରତି ସତର୍କ ରହିବ ବା ଯତ୍ନଶୀଳ ରହିବ, ଏଥିପାଇଁ ଆପଣଙ୍କର କଣ ଉପଦେଶ ରହିଛି?
0: ଶେଷରେ ମୁଁ ଏତିକି ଉପଦେଶ ଦେବି ରୋଗୀମାନଙ୍କୁ, ତାଙ୍କର ରକ୍ତର ଶର୍କରା ପରିମାଣ ବା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣାଧୀନ ରଖନ୍ତୁ, ନିୟମିତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ଏବଂ ନିଜ ପାଦକୁ ନିଜେ ପରଖନ୍ତୁ। ନିଜେ ଦେହର ବିଭିନ୍ନ ଅଙ୍ଗକୁ ନିଜେ ଯତ୍ନ ନେଉଛନ୍ତି, ନିଜ ମୁହଁକୁ ଯତ୍ନ ନେଉଛନ୍ତି, ନିଜ ପାଦକୁ ମଧ୍ୟ ଠିକ୍ ହିସାବରେ ସେହି ପ୍ରକାର ଯତ୍ନ ନେଲେ ଏ ରୋଗକୁ ବହୁ ଦୂରେଇ ଦେଇ ହେବ। ଏବଂ ଯେତେବେଳେ ରୋଗୀ ଘରେ ବା ବାହାରେ ଚାଲୁଛନ୍ତି ସବୁ ସମୟରେ ପାଦରେ ନରମ ଚପଲ ପିନ୍ଧି ଚାଲିବେ। ଭାବିବେ ନାହିଁ ଖାଲି ଆମେ ବାହାରେ ବୁଲିଲେ ହିଁ ଚପଲ ପିନ୍ଧିବୁ, ଘରେ ପିନ୍ଧିବୁନି, କିନ୍ତୁ ରୋଗୀ ଘରେ ହିଁ ସବୁଠୁ ବେଶୀ ଚାଲିଥାଏ। ବାହାରେ ସ୍ତ୍ରୀ ଲୋକମାନେ ସାଧାରଣତଃ ବାହାରେ ବହୁତ କମ୍ ସମୟ ଚାଲିଥାନ୍ତି, ଘରେ ସବୁଠୁ ବେଶୀ ସମୟ ଚାଲିଥାନ୍ତି। ସେଥିପାଇଁ ଘରେ ହିଁ ସେମାନେ ନରମ ଚପଲ ପିନ୍ଧି ଚାଲିବା ଦରକାର, ଫଳରେ ଆମେ ରୋଗକୁ କିଛି ମାତ୍ରାରେ କମେଇ ଦେଇପାରିବା ଏବଂ ଦୂରେଇ ଦେଇପାରିବା ମଧ୍ୟ।
1: ଡାକ୍ତର ଦେବାଶିଷ ରାୟ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡିଓରେ ଉପସ୍ଥିତ ରହି ମଧୁମେହ ଜନିତ ପାଦ ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ ଖୁବ୍ ପ୍ରାଞ୍ଜଳ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଲେ। ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର
1: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମଟି ଏଠି ରଖି ବିଦାୟ ନେଉଛୁ। ନମସ୍କାର।

ଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର। ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଜାକର୍ତ୍ତାଠାରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ। ରାତି 11:05

0: ତୁ ଆଖିରେ ଲୁହ କାହିଁକି? ଓହୋ, ଉଡ଼ାଜାହାଜରେ ପ୍ରଥମ ଥର ବସୁଛୁ ବୋଲି ଡର ଲାଗୁଛି କି? ମୋଟେ ଡର ନା। ଆରେ ତୋ ଅଣ୍ଟା ବେଲ୍ଟ ଠିକ ଭାବରେ ବନ୍ଧା ହେଇଛି, କିଛି ଭୟ ନା। ଦେଖବୁ, ଏ ଉଡ଼ାଜାହାଜ ଭିତରେ ଆମ ଓଡ଼ିଆ କଥା କେହି ବୁଝିବେନି, ଏକଥା ସତ। ହେଲେ ତୁ ଏମିତି ଆଖିରୁ ଲୁହ କଡ଼େଇ କାନ୍ଦିଲେ ସମସ୍ତେ ଜାଣିପାରିବେ ଯେ ତୁ କାନ୍ଦୁଛୁ ବୋଲି। ଅନ୍ୟର ଭାଷା ସିନା ଏଠି ଥିବା ଯାତ୍ରୀମାନେ ବୁଝିପାରିବେନି, ହେଲେ କାନ୍ଦବା ହସର ଭାଷା ତ ସମସ୍ତଙ୍କୁ ଜଣା। ତୁ ଏମିତି କାନ୍ଦିଲେ ମୋତେ ନାନା ଲୋକ ନାନା କଥା ପଚାରିବେ। ତୋର କ'ଣ ଅସୁବିଧା ହେଇଛି ମୋତେ କହ, କାହିଁକି କାନ୍ଦୁଛୁ କହିଲୁ?
1: ନା ରେ, ମୋତେ ଡର ଭୟ କିଛି ଲାଗୁନି, ଇଏ ମୋର ଖୁସିର ଲୁହ। ମୁଁ ଆଜି ଉଡ଼ାଜାହାଜ ଚଢ଼ି ମୋ ପୁଅ ସାଙ୍ଗରେ ଆମେରିକା ଯାଉଛି, ସେଠି ମୋର ବହୁ ନୀଳିମା ଆଉ ନାତି ଅଛନ୍ତି, ସେମାନଙ୍କୁ ମୁଁ ଦେଖିବି, ଇଏ ତ ମୋ ପାଇଁ ଖୁସି ଆଉ ଗୌରବର କଥା।
0: ତାହେଲେ ତୁ କାନ୍ଦିଲୁ କାହିଁକି?
1: ହେଲେ ତୋ ଆମେରିକା ଚାକିରି, ତୋ ବାହାଘର କି ତୋ ପିଲାଛୁଆ, କିଛି ହେଲେ ଦେଖିବାକୁ ତୋ ବାପା ଆଜି ନାହାନ୍ତି। ତୋ ଇଞ୍ଜିନିୟରିଂ ପଢ଼ାର ଶେଷ ବର୍ଷ ସେ ଆଖି ବୁଝିଲେ, ତାଙ୍କରି କଥା ଆଜି ଭାରି ମନେ ପଡ଼ୁଛି।
0: ବୋଉ, ଆମ ହିନ୍ଦୁ ଧର୍ମର ବିଶ୍ୱାସ, ମଣିଷର ଦେହାନ୍ତ ହେଲେ ମଧ୍ୟ ତାର ଆତ୍ମା ଅମର। ବାପାଙ୍କର ଏ ଅମର ଆତ୍ମା ଯଦି ସ୍ୱର୍ଗରେ ଥାଏ, ତେବେ ସେ ନିଶ୍ଚୟ ଆମକୁ ଦେଖୁଥିବେ ଆଉ ଖୁସି ହେଉଥିବେ ଯେ ସେ ନିଜେ ଆମେରିକା ନ ଯାଇପାରିଲେ ନାହିଁ, ତାଙ୍କ ପୁଅ ଆଜି ତା ମାଆକୁ ଆମେରିକା ନେଇଯାଉଛି।
1: ହଁ, ସେ କଥା ସତ, ସିଏ ଯୋଉଠି ଥାଆନ୍ତୁ ନା କାହିଁକି ନିଶ୍ଚୟ ଖୁସି ହେଉଥିବେ।
0: ହଉ ବୋଉ, ବାପାଙ୍କ ପାଇଁ ଆଉ ମନ ଦୁଃଖ ନ କରି ତୁ ସେଇ କଥା ଭାବି ଏବେ ଖୁସି ହ। ଆଉ ମାତ୍ର ଅଳ୍ପ କେଇ ଘଣ୍ଟା ପରେ ଆମେ ଆମେରିକାରେ ପହଞ୍ଚିଯିବା, ସେଠି ତତେ ତୋ ନାତି ଆଉ ବୋହୁ ଅପେକ୍ଷା କରିଛନ୍ତି।
2: ମମି ପ୍ରଣାମ।
1: ହେଲା ହେଲା ମା, ଉଠ।
2: ଏତେ ଲେଟ୍ କାହିଁକି ହେଲା କ୍ଷିତିସ? ତମେ ତ ସକାଳ 8ଟାରେ ପହଞ୍ଚିବା କଥା, ଏବେ ଆସି 10ଟା ବାଜିଲାଣି।
0: ଆରେ ଆଜି ପ୍ଲେନ୍ 2 ଘଣ୍ଟା ଲେଟ୍ ଥିଲା ନୀଳିମା।
1: ଆରେ ମା ନୀଳିମା, ମୋ ନାତି କାହିଁ ଆଣିଲୁ ଆଣିଲୁ, ମୁଁ ତାକୁ ଟିକେ ଦେଖେ।
2: ନାଇଁ ବୋଉ, ଏତେ ବାଟରୁ ଆସିଛନ୍ତି, ଆପଣ ଆଗ ଧୋଇଧାଇ ହେଇ କ'ଣ ଖାଆନ୍ତୁ, ତାପରେ ନାତିକୁ ଧରିବେ, ଗେଲ କରିବେ। ନାତି କ'ଣ କୁଆଡ଼େ ଚାଲିଯାଉଛି?
1: ନାଇଁ ନାଇଁ, ତୁ ଆଗ ମୋ ନାତିକୁ ଆଣେ।
2: ଏଇ ନିଅନ୍ତୁ, ଆପଣଙ୍କ ନାତିକୁ ନିଅନ୍ତୁ।
1: ଆସିଲୁ ଆସିଲୁ ମୋ ଧନ, ଆହା ମୋର ଅଙ୍କ ରତନ, କାହିଁକି କାନ୍ଦୁଛୁ ରେ ବାପା? ମୋ ଧନକୁ କିଏ ମାଇଲା କି? କ'ଣ ମୋତେ ଅଚିହ୍ନା ଭାବୁଛୁ? ହଁ, ତୁ ତ ଜେଜେମାଆକୁ କେମିତି ଚିହ୍ନିବୁ ଯେ? ତୁ ରହିଲୁ ଏ ଆମେରିକାରେ, ଆଉ ମୁଁ ରହିଲି କାହିଁ କେତେ ଦୂର ଭାରତରେ। ଆଲୋ ଆଲୋ, ଇଏ ତ ମୋ କଥା ବୁଝିଗଲା ନା କ'ଣ? କାନ୍ଦ ବନ୍ଦ କରି ମୋ ମୁହଁକୁ ଏମିତି କଟମଟ କରି ଚାହିଁଛି କ'ଣ ବା? ଏଡ଼େ ଏଡ଼େ ଆଖି କାଢ଼ି ମୋତେ ଚିହ୍ନୁଛି ପରା। ଆରେ ଇ ଟୋକା ତ ଅବିକଳ ମୋ କ୍ଷତି ପରି ହେଇଛି, ଠିକ ତାରି ନାକ ତାରି ଓଠ ଆଖି ମୁହଁ କ୍ଷତିର ମୁହଁ ଛୁଆବେଳେ ଏକଦମ ଇଆରି ପରି ଗୁଲୁଗୁଲିଆ ହେଇଥିଲା।
2: ଦେଖୁଛ କ୍ଷିତିସ, ପଡ଼ିନା କେମିତି କାନ୍ଦ ବନ୍ଦ କରି ମମିଙ୍କ କୋଳରେ ଗୋଡ଼ ହାତ ବାଡ଼ି ଖେଳୁଛି ଆଉ ହସୁଛି। ମୁଁ ଜାଣେ ସେ ମମିଙ୍କ ପାଖରେ ଖୁସିରେ ରହିବ, ମୁଁ ଏବେ ତାକୁ ମମିଙ୍କ ପାଖରେ ଛାଡ଼ିଦେଇ ବେଶ ନିଶ୍ଚିନ୍ତରେ ମୁଁ ଅଫିସ୍ ଯାଇପାରିବି। ଆଜିକି 3 ମାସ ହେଇଗଲା ମୋର ଅଫିସ୍ ଯିବା ପୁରା ବନ୍ଦ ହେଇଗଲାଣି, ମୁଁ ଭାବୁଛି କାଲିଠୁ ଅଫିସ୍ ଚାଲିଯିବି।
0: ନାଇଁ ନାଇଁ, ଦେଖ ବୋଉ ଏଠି ଏକଦମ

0: ଏଠିକା ଚାଲିଚଳଣି ରହଣି ସହିତ ସମ୍ପୂର୍ଣ୍ଣ ଅପରିଚିତ ସେ। ସିଏ ଓଡ଼ିଆ ବ୍ୟତୀତ ଅନ୍ୟ କିଛି ଭାଷା ଜାଣିନି। ତମେ ଅନ୍ତତଃ ଆଉ 8 ଦିନ ଘରେ ରୁହ, ବୋଉ ଏଠିକା ପରିବେଶ ଆଉ ପରିସ୍ଥିତି ସହିତ ପରିଚିତ ହେଇଯାଉ, ତାପରେ ତମେ ଅଫିସ ଯିବ। କ'ଣ ବୋଉ, ମୁଁ ଠିକ କହିଲି ନା?
1: ହଇରେ ପୁଅ, ନୀଳିମା ଆଉ ତୁ ଦି ଜଣ ଯାକ ଅଫିସ ଚାଲିଯିବ, ତମ ଭିତରୁ କେହି ଜଣେ ହେଲେ ଘରେ ରହିବ ନାହିଁ।
2: ଇଏ ଆମ ଦେଶ ଭାରତ ନୁହେଁ ମମି, ଇଏ ଆମେରିକା। ସ୍ୱାମୀ ଆଉ ସ୍ତ୍ରୀ ଉଭୟ ରୋଜଗାର ନ କଲେ ଏଠି ଚଳିବା କଷ୍ଟ।
0: ବୁଝିଲୁ ବୋଉ, ନୀଳିମା ଆଉ ମୁଁ ଆମେ ଦୁଇ ଜଣ ଯାକ ଅଲଗା ଅଲଗା 2ଟା ଅଫିସରେ ଚାକିରି କରୁଛୁ। ଆମେ ଦୁହେଁ ଅଫିସ ଯିବା ପାଇଁ 2ଟା କାର୍ କିସ୍ତିରେ କିଣିଛୁ, ରହିବା ପାଇଁ ଏ ଘରଟା ବି କିଣିଛୁ। କାହିଁକି ନା ଘର ଭଡ଼ାରେ ନେଲେ ଯେତେ ଟଙ୍କା ପଡ଼ିବ ତାଠୁ ଯଥେଷ୍ଟ ଭଲ ଘରଟେ କିଣିଦେବା, ଏଇଥିପାଇଁ ପ୍ରତି ମାସରେ ଘରର କିସ୍ତି ପରିଶୋଧ ବି କରୁଛୁ। ଆମେରିକାରେ ଚଳିବା ପାଇଁ ବହୁତ ଟଙ୍କା ଦରକାର ବୋଉ, ତେଣୁ ଆମେ 2ଜଣ ଯାକ ଚାକିରି ନ କଲେ ଚଳି ହେବନି।
1: ଯଦି 2ଜଣ ଯାକ ଚାକିରି କରୁଛ, ଘର କାମ କରିବାକୁ କାହାକୁ ଜଣକୁ ରଖିଛ ନା ନାହିଁ?
2: ଏଠି ନିଜ ଘର କାମ ସମସ୍ତେ ନିଜ ହାତରେ କରନ୍ତି ମମି। କାମବାଲି କି ରୋଷେଇଆଟିଏ ରଖିବା ଅସମ୍ଭବ କଥା, କାରଣ କାମବାଲି ରଖିବା ପାଇଁ ଯେତେ ଖର୍ଚ୍ଚ ପଡ଼ିବ ତା ବହନ କରିବା ଆମ ପକ୍ଷେ ସମ୍ଭବ ନୁହେଁ।
0: ଖାଲି ଆମ ପକ୍ଷରେ ସମ୍ଭବ ନୁହେଁ ସେ କଥା ନୁହେଁ ବୋଉ, କାମବାଲିଟି ରଖିବା ଏଠି ଆମ ପରି ଅନେକ ଲୋକଙ୍କ ସାମର୍ଥ୍ୟର ବାହାରେ। ଖାସ ସେଇଥିପାଇଁ ଲୁଗା ସଫା କରିବା, ବାସନ ମାଜିବା, ଘର ଛାଡ଼ିବା, ଘର ଓଳେଇବା, ଏ ସବୁ ପ୍ରକାର ଘରୋଇ କାମ ପାଇଁ ମେସିନ୍ ଅଛି।
1: ମୁଁ କ'ଣ ଏତେ କଥା ଜାଣିଛି କି ପୁଅ, ମୁଁ ଭାବିଥିଲି ତମେ ଏଠି କାମବାଲି ରଖି ବେଶ ଆରାମରେ ଥିବ।
0: ନାହିଁ ବୋଉ, ତୁ ଏଠି କିଛି ଦିନ ରହିଗଲେ ବଳେ ସବୁ କଥା ବୁଝିଯିବୁ। ତେବେ ଆମେ 2ଜଣ ଯାକ ଅଫିସ ଗଲା ପରେ ତୋର ଏଠି ଏକୁଟିଆ ରହିବାରେ କିଛି ହେଲେ ଅସୁବିଧା ହେବନି, ଏଇ ଘର ଭିତରେ ସବୁ ଅଛି। ଯଦି କିଛି ଅସୁବିଧା ହୁଏ ତେବେ ମୋତେ କି ନୀଳିମାକୁ ଫୋନ୍ କରିଦେବୁ।
1: ଆରେ ନାଇଁ ରେ, ମୋର କିଛି ଅସୁବିଧା ହେବନି, ତୋର ଏଇ ପୁଅ ଫଡ଼ି ସାଙ୍ଗରେ ମୋ ବେଳ ବେଶ ଖୁସିରେ କଟିଯିବ।
2: ଫଡ଼ି ନୁହେଁ ମମି, ମୋ ପୁଅ ନା ଫଡ଼ିନାଣ।
1: ଏତେ ବଡ଼ ଅଖାଡ଼ୁଆ ନାଁଟା ମୋ ପାଟିରେ ପଇଟିବ ନାହିଁ ମା, ମୁଁ ମୋର ଡାକିବି ଫଡ଼ି।
0: ନୀଳିମା ତମେ ଜାଣିନ ଆମ ଗାଁରେ ଶତ୍ରୁଘ୍ନକୁ ଶତୁରା, ଗୌରହରିକି ଗୌରା, ମୁକୁନ୍ଦକୁ ମକୁଆ, ଶୁକଦେବଙ୍କୁ ଶୁକୁଟା ବୋଲି ସ୍ନେହ ଶ୍ରଦ୍ଧାରେ ଡାକନ୍ତି।
2: ହଉ ହଉ, ସିଏ ତାଙ୍କ ନାତିକୁ ଶ୍ରଦ୍ଧାରେ ଯେଉଁ ନାଁରେ ଡାକୁଛନ୍ତି ଡାକନ୍ତୁ, ସିଏ ମମିଙ୍କ କୋଳରେ ଆରାମରେ ଶୋଇପଡ଼ିଲାଣି। ମମି, ତାକୁ ମୋତେ ଦିଅନ୍ତୁ, ଆପଣ ଯାଇ ଫ୍ରେଶ୍ ହେଇଯାଆନ୍ତୁ, ମୁଁ ଆପଣଙ୍କ ପାଇଁ ଜଳଖିଆ ଆଣୁଛି।
1: ହଉ ନେ, ତାକୁ ଶୁଆଇ ଦେ ଯା।
2: ମମି, ଆପଣ ତ ଏଇ କେତେ ଦିନ ଭିତରେ ଏଠିକା ଚଳଣୀ ବିଷୟରେ ସବୁ ଜାଣିଗଲେଣି। ଫଡ଼ିନାଣ୍ଡକୁ ଏବେ ଆପଣ ରଖନ୍ତୁ, ମୁଁ ଅଫିସ ବାହାରିଲି।
1: ହଉ ଦେ, ଆଉ ଶୁଣୁ, ଅଫିସରୁ ଫେରିବୁ କେତେବେଳେ?
2: ଅଫିସ ସରିବା ସାଙ୍ଗେ ସାଙ୍ଗେ ମୁଁ ଫେରିଆସିବି। ତେବେ ମୁଁ ଏଠି ପହଞ୍ଚିଲା ବେଳକୁ ରାତି ପ୍ରାୟ 8ଟା ହେଇଯାଇଥିବ, କିଛି ଅସୁବିଧା ନାହିଁ ମମି, ମୁଁ ସବୁ ବ୍ୟବସ୍ଥା କରିଦେଇ ଯାଉଛି। ଏ ଦେଖନ୍ତୁ, ବୋତଲରେ କ୍ଷୀର ଭରି ଦେଇଛି, ତାକୁ ପ୍ରତି 2 ଘଣ୍ଟାରେ ଥରେ ଶୁଶୁ କଲେ କି ଗୁଗୁ କଲେ ଏଇ ଡାଇପର ବଦଳେଇ ଦେବେ, ୱାଇପରରେ ପୋଛି ସଫା କରିଦେବେ।
1: ହଉ
2: ମମି, ଏଇ କବୋର୍ଡ ତଳ ଥାକରେ ଆଉ 2ଟା ଡାଇପର ଆଉ ୱାଇପର ଅଛି, ମଇଳା ଡାଇପର ସବୁ ଏଣେତେଣେ ନ ପକାଇ ଏଇ ଡଷ୍ଟବିନ୍ରେ ପକାଇଦେବେ।
1: ହଉ ତୁ ଏଥର ଯାମା, ତୋର ଅଫିସ ବେଳ ଡେରି ହେଇଯିବ, ମୁଁ ସବୁ ଠିକ୍ଠାକ୍ କରିଦେବି।
2: ହଁ ମମି, ଫ୍ରିଜ୍ରେ କ୍ଷୀର ଅଛି, ବୋତଲ କ୍ଷୀର ସରିଗଲେ ଆଉ ଥରେ ଭରିଦେବେ। ମମି, ଆଉ ଗୋଟେ କଥା।
1: ଆଉ ପୁଣି କି କଥା?
2: କେହି ଅଜଣା ଲୋକ ଡାକିଲେ ଡୋର ଖୋଲିବେନି, ମୁଁ ଗଲା ପରେ ଆପଣ ଭିତରୁ ଡୋର ଲକ୍ କରିଦେବେ। ଏଇଟା ଆମେ ଏଇ ଫ୍ଲାଟ୍ର 15 ମହଲାରେ ଅଛେ, ଆପଣ ତ ଲିଫ୍ଟ ବ୍ୟବହାର ଜାଣିନାହାନ୍ତି, 15 ମହଲାରୁ ପାହାଚ ବାଟେ ଓହ୍ଲେଇବା ଆପଣଙ୍କ ପାଖେ ସମ୍ଭବ ନୁହେଁ, ତେଣୁ ଆପଣ ଆଦୌ ତଳକୁ ଯିବେନି। ଆପଣଙ୍କର ଯେତେବେଳେ ଯାହା ଦରକାର ମୋତେ ନହେଲେ ଆପଣଙ୍କ ପୁଅକୁ ଫୋନ୍ କରିଦେବେ। ଆମ 2ଜଣଙ୍କ ଫୋନ୍ ନମ୍ବର କାଗଜରେ ଲେଖିକି ଏଇ ଡାଇନିଂ ଟେବୁଲ ଉପରେ ରଖିଦେଇଛି, ହେଲା?
1: ହଉ ମା,
2: ସେମିତି କିଛି ଦରକାର ପଡ଼ିଲେ ଆମ ଭିତରୁ କିଏ ହେଲେ ଜଣେ ନିଶ୍ଚୟ ଆସି ପହଞ୍ଚିଯିବ।
1: ହଉ ଠିକ୍ ଅଛି, ତୁ ଯା, ମୋର କିଛି ଅସୁବିଧା ହେବନି।
2: ମୁଁ ତାହେଲେ ଏବେ ଯାଉଛି ମମି।
1: ହଁ ଯା।
3: ଧୋରେ ବାଇଆରିରେ ଗହଳ ମାଣ୍ଡିଆ, ସେଇ କିଆରିରେ ସୋ ବାଇ ଚଢ଼େଇ ରେ ବାଇ ଚଢ଼େଇ, ତୋ ମା ଯାଇଛି ଚାକିରି ପାଇଁ, ଆସିବାକୁ ତର ହେବରେ ଡେରି,

ଏଇଠି ପଢ଼ିବୁ, ଆଉ ଶେଷରେ ଏଇ ଆମେରିକାରେ ଚାକିରି କରି ଘର ସଂସାର କରି ସବୁଦିନ ପାଇଁ ଏଇଠି ରହିଯିବୁ। ତୋର ତ ପାଟି ଫିଟି ନାହିଁ, ତୁ ବା କେମିତି ମୋ କଥାର ଉତ୍ତର ଦେବୁ? ତୁ ବା କାହୁଁ ଜାଣିବୁ ଏ ଦେଶ କ'ଣ ଆଉ ଆମ ଦେଶ କ'ଣ? ତୁ ଆମେରିକାର ପାଣି ପବନ ପିଇ ବଢ଼ିଲେ କ'ଣ ହେଲା? ତୋ ଦେହରେ ଆମ ଭାରତୀୟ ରକ୍ତର ସୁଅ ବୋହୁଛି, ସେ ରକ୍ତ ତତେ ଦିନେ ନା ଦିନେ ସେଠିକି ନିଶ୍ଚୟ ଟାଣିବ, ଦୋହଲେଇ ଦେବ, ଅଥୟ କରିବ। ଏ ଆମେରିକା ମାଟିରେ ତୋ ବାପ ମା ଯେତେ ବଡ଼ ପଘାରେ ତୋତେ ବାନ୍ଧି ରଖିଲେ ବି ତୁ ଦିନେ ନା ଦିନେ ସେ ପଘା ଛିଣ୍ଡେଇ ଭାରତ ଭୂଇଁକୁ ଧାଇଁବୁ। ଆରେ ମୋ ସୁନା ନାତି, ଗେହ୍ଲା ନାତି, ହଁ ମୋ କଥା ଶୁଣୁ ଶୁଣୁ ତୋ ଆଖି ବୁଜି ହେଇଗଲାଣି। ହଉ ହଉ, ଶୋଇପଡ଼ ମୋ ଧନ, ଶୋଇପଡ଼ରେ।

0: ବୁଝିଲା ନୀଳିମା, ଏବେ ତ ଫର୍ଡିନାଣ୍ଡ ବୋଉ ପାଖରେ ଏକଦମ କମ୍ଫର୍ଟେବଲ, ସେ ଆଉ ତମକୁ କେତେଟା ଖୋଜୁନି ବି। ବୋଉ ତାକୁ ତା ଡାଇପର ବଦଳେଇ ଦଉଛି, ଖୋଇ ଦଉଛି, ତାକୁ ଶୋଇ ବି ଦଉଛି। ସବୁଠୁ ବଡ଼ କଥା ହେଲା, ତମେ ଅଫିସ ଯିବାଠୁ ଫେରିବା ପର୍ଯ୍ୟନ୍ତ ବୋଉ ତାକୁ ସମ୍ଭାଳି ନେଉଛି। ଏମିତିକି ସେ ତ ରାତିରେ ବୋଉ କୋଳରେ ଶୋଇଯାଉଛି, ତମ ପାଖକୁ ଆସିବାକୁ ବି ଚାହୁଁନି।
1: ତମେ ଯାହା କୁହ, ମମି ଆସିବା ଦିନଠୁ ମୋର ଆଉ ଫର୍ଡିନାଣ୍ଡ ପ୍ରତି ଦାୟିତ୍ୱ ନାହିଁ। ସେ ଆଜିକି 6 ମାସ ହେଲା ଆସିଲେଣି, ଆଉ ଏଇ 6 ମାସ ଭିତରେ ମୋର ଟେନସନ୍ ଏକଦମ ନାହିଁ କି ଜଞ୍ଜାଳ ବି ନାହିଁ। ଫର୍ଡିନାଣ୍ଡ ତା ଜେଜେମାଆକୁ ପାଇ ଆଉ ମମି ତାଙ୍କ ନାତିକୁ ପାଇ ମହା ଖୁସି। ଜେଜେମା ଆଉ ନାତି କେହି କାହାକୁ ଛାଡ଼ି ଏବେ ଦଣ୍ଡେ ରହିପାରୁନାହାନ୍ତି। ମମି ଆସିନଥିଲେ ଆମର କ'ଣ ଯେ ଅବସ୍ଥା ହେଇଥାନ୍ତା କହିଲ? ବେବିସିଟର କେତେ ଦରମା ଡିମାଣ୍ଡ କରୁଛନ୍ତି ତମେ କ'ଣ ଜାଣିନ?
0: ନୀଳିମା, ଆମ 2ଟା କାର୍ର କିସ୍ତି ଆଉ ଫ୍ଲାଟ୍ର ମାସିକ କିସ୍ତି ଯିବା ପରେ ଆଉ ଯାହା ବଳୁଛି ସେଥିରୁ ବେବିସିଟର ଦରମା ଦେବାକୁ ପଡ଼ୁଥିଲେ ନା, ଆମେ ଆମେରିକା ପରି ସ୍ଥାନରେ ଚଳିଥାନ୍ତେ କେମିତି? ହ୍ୟାଲୋ, ହଁ ହଁ ହଁ, କ୍ଷିତିଶ ବଳ ଆମେରିକାରୁ କହୁଛି। ଆପଣ କିଏ କହୁଛନ୍ତି? ଭଲ ଭାବେ ଶୁଣିପାରୁନି ଆଜ୍ଞା, ଆଉ ଟିକେ ବଡ଼ ପାଟିରେ କୁହନ୍ତୁ। କ'ଣ କହିଲେ? ତମେ ମୋ ମାମୁ ପୁଅ ଭାଇ ନବଘନ, ମାନେ ମାଧବ ମାମୁଙ୍କ ପୁଅ ତ? ହଁ ହଁ, କୁହ କୁହ। ଆରେ କୁହ, କ'ଣ କହିବାର ଅଛି, ଶୁଭୁଛି ମୋତେ। ହଁ, କ'ଣ କହିଲ? ତୁମ ବାପା ମାନେ ମାଧବ ମାମୁଙ୍କର କାଳ ହେଇଗଲା? ଆରେ କ'ଣ ହେଇଥିଲା ତାଙ୍କର? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ, କଟିଗଲା। ମାମୁଘର ଗାଁରୁ ମାମୁଙ୍କ ପୁଅ ନବଘନ ଫୋନ କରିଥିଲା।
2: ସତରେ ଆମ ନବଘନ ଫୋନ କରିଥିଲା? କଣ କହୁଥିଲା ସିଏ?
0: କହିଲା ତା ବାପାଙ୍କର କାଳ ହେଇଗଲା।
2: ମାଧର କାଳ ହେଇଗଲା? କିରେ, କେମିତି, ତାର କଣ ହେଇଥିଲା?
0: ସିଏ କଣ ସେସବୁ କିଛି ଆଉ କହିଲା?
2: ଫୋନଟା ଟିକେ ଆଉ ଥରେ ନଗେଇକି ତାକୁ ପଚାରିଲୁ।
0: ତା ଫୋନ ନମ୍ବର ତୁ ଜାଣିଛୁ? ତମ ଗାଁକୁ କଣ ଫୋନ ଲାଇନ ଯାଇଛି?
2: ନାଇଁ ରେ, ଆମ ଗାଁକୁ ଫୋନ ଲାଇନ ଯାଇନି।
0: ତା ମୋବାଇଲ ନମ୍ବର ଥିବ?
2: ମୁଁ ସେ କଥା ଜାଣିନି।
0: ପ୍ରକୃତରେ ମୋ ଫୋନରେ ଯେଉଁ ନମ୍ବରଟା ଉଠିଛି ସେଇଟା ଗୋଟେ ଲ୍ୟାଣ୍ଡ ଫୋନ ନମ୍ବର, ସିଏ ବୋଧହୁଏ କଟକ ଆସି କେଉଁ ଗୋଟେ ବୁଥରୁ ଫୋନ କରିଦେଇଛି। ଆମେରିକାକୁ ଫୋନ କରିବା ପାଇଁ ବେଶୀ ପଇସା ଲାଗିବ ବୋଲି କେବଳ ତା ବାପାଙ୍କ ମରିବା ଖବରଟା ଜଣେଇ ଦେଇ ଫୋନଟା କାଟିଦେଇଛି। ସେଇ ନମ୍ବରକୁ ଫୋନ କରି କିଛି ଲାଭ ହବନି, ସିଏ ସେ ବୁଥ ପାଖରେ ଆଉ ନଥିବ।
2: ତାହେଲେ ଗୋଟେ କାମ କର ପୁଅ, ମତେ ନେଇ ଗାଁରେ ଛାଡ଼ି ଦେଇ ଆସେ। ମାଧ ମତେ ଭାରି ଭଲ ପାଉଥିଲା, ପ୍ରତି ମାସରେ ଥରେ ଆସି ମତେ ଦେଖା କରି ଯାଉଥିଲା। ସିଏ ସେଠି ମଲା ଆଗରୁ ମୁଁ ଟିକେ ତାକୁ ଦେଖିପାରିଲି ନାହିଁ। ମୁଁ ତା ଶୁଦ୍ଧିକ୍ରିୟାରେ ନ ପହଞ୍ଚିଲେ ମତେ ଜମାରୁ ଭଲ ଲାଗିବ ନାହିଁ।
1: ସିଏ ତ ମରିଗଲେଣି, ଆପଣ ଆଉ ଯାଇକି କ'ଣ କରିବେ?
2: ତୁ ଯାହା କହ ପଛେ, ମତେ ଯିବାକୁ ପଡ଼ିବ।
0: ମୋ ଗାଁ କ'ଣ ପାଖରେ ହେଇଛି? ଏଇଟା ଆମେରିକା, ପୃଥିବୀର ଆର ପାଖରେ ଭାରତ।

0: ଚାହିଁଲା ମାତ୍ରକେ ଆମେ ସେଠିକି ଯାଇପାରିବାନି। ତତେ ପୁଣି ନେଇ ଛାଡ଼ିକି ଆସିବା ପାଇଁ ମୋତେ ଚାକିରିରୁ ଛୁଟି ମିଳିବା ଦରକାର, ଆଉ ଉଡ଼ାଜାହାଜ ଟିକେଟ୍ ମିଳିବା ଦରକାର, ତା ଛଡ଼ା 1.5 ଲକ୍ଷ କି 1 ଲକ୍ଷ ଟଙ୍କା ବି ଦରକାର। ଏତେ ସବୁ ଯୋଗାଡ଼ କରି ସେଠି ଯାଇ ପହଞ୍ଚିଲା ବେଳକୁ ମାମୁଙ୍କ ଶୁଦ୍ଧକ୍ରିୟା ତ ଶେଷ ହେଇଯାଇଥିବ।
1: ମୁଁ ତେବେ କ'ଣ ସବୁଦିନ ଏଇଠି ରହିବି?
2: ଏଠି ଆପଣଙ୍କ ପୁଅ ବୋହୂ ଆଉ ନାତି ଅଛନ୍ତି, ଏଠି କ'ଣ ଆମେ ଆପଣଙ୍କୁ କିଛି କାମରେ ଖଟାଉଛୁ? ଗାଁରେ ଆପଣଙ୍କର ଆଉ କିଏ ଅଛି ଯେ? କାହିଁକି ସବୁବେଳେ ଗାଁକୁ ଯିବାକୁ ଏତେ ବ୍ୟସ୍ତ ଆଉ ବ୍ୟାକୁଳ ହେଉଛନ୍ତି?
1: ତମମାନଙ୍କୁ ଛାଡ଼ିଦେଲେ ଏଠି ମୋର ଆଉ ଚିହ୍ନା ଜଣା କିଏ ଅଛି? ତମେ ଦିହଁ ତ ତମ କାମରେ ସକାଳୁ ଯାଉଛ ଯେ ଫେରୁଛ ରାତିକି, ଘରକୁ ଫେରି ଶୋଇବା ପର୍ଯ୍ୟନ୍ତ ଘର କାମରେ ମାତି ଯାଉଛ। ଦିନ ରାତି ମୋ ପାଖରେ ଅଛି ଏଇ ଫଳି, ଯାହାର ଏ ଯାଏ ପାଟି ଫିଟି ନାହିଁ, କାହା ସାଙ୍ଗରେ ପଦେ ଅଧେ କଥା ହେବାକୁ ଏଠି କେହି ନାହିଁ। ଆସିବା ଦିନଠୁ ଆଜି ପର୍ଯ୍ୟନ୍ତ ମୁଁ ତମର ଏଇ 15 ମହଲା ଘର ଭିତରେ ପଡ଼ିଛି। ମୁଁ କ'ଣ ଏଠି ଏମିତି ଅଜଣା ଅଚିହ୍ନା ଲୋକଙ୍କ ମେଳରେ ବିଦେଶ ମାଟିରେ ମରିବା ଯାଇ ପଡ଼ି ରହିବି? ଆମର କେହି ଭାଇ ବନ୍ଧୁ କୁଟୁମ୍ବ ମରିଗଲେ ବି ତାଙ୍କୁ ଟିକେ ଦେଖିପାରିବି ନାହିଁ କି ତାଙ୍କ କ୍ରିୟାକର୍ମରେ ଯୋଗ ଦେଇପାରିବି ନାହିଁ।
0: ତୁ ସେମିତି କାହିଁକି କହୁଛୁ ବୋଉ? ତତେ କହିଲି ପରେ ତୁ ବ୍ୟସ୍ତ ହ ନା, ଆଉ କିଛି ଦିନ ପରେ ମୁଁ ତତେ ନେଇ ଗାଁରେ ଛାଡ଼ି ଦେଇ ଆସିବି।
2: ମମି, ଆପଣ ଏତେ ଅଧୈର୍ଯ୍ୟ ହେଲେ ଚଳିବ? ଆମେ ତ ପୁଣି ଏତେ ବର୍ଷ ହେଲା ଘର ଦ୍ୱାର ଗାଁ ଦେଶ ସବୁ ଛାଡ଼ି ଏଇ ଆମେରିକା ମାଟିରେ ପଡ଼ି ରହିଛୁ। ଆପଣଙ୍କୁ ଆମେ ଏଠି ସବୁଦିନ ରହିବା କଥା କହୁନୁ ତ? ଏଠି ଆପଣ ରହିବା ବେଶୀ ଦିନ ହେଇନି, ମାତ୍ର 6 ମାସ ହେଇଛି।
1: ମୁଁ ଏଠି ଏତେ ଦିନ ରହିବି ବୋଲି ମୋଟେ ଜାଣିନଥିଲି। ମୁଁ ଭାବିଥିଲି ତମମାନଙ୍କୁ ଦେଖିବି, ନାତି ସହିତ 2-3 ମାସ କଟେଇ ଗାଁକୁ ଫେରିଯିବି। ଗାଁରେ ମୋ ଘର ବାରି ବିଲ ସବୁକୁ ସମ୍ପର୍କୀୟ ଦିଅର ସୁନାକରଙ୍କ ଦାୟିତ୍ୱରେ ଛାଡ଼ିକି ଆସିଛି। ଘର ଭିତରେ ଲୁଗାପଟା କମ୍ବଳ ରେଜେଇ ବାସନକୁସନ ଟ୍ରଙ୍କ ବାକ୍ସ ଏମିତି କେତେ କ'ଣ ଘର କରଣା ଜିନିଷ ରଖିଦେଇ ଆସିଛି। ଏତେ ଦିନ ହେଲାଣି ଘର ଆଉ ଜିନିଷପତ୍ରର ଅବସ୍ଥା କ'ଣ ଯେ ହବଣି
0: ବୋଉ। ଆରେ ତୁ ପୁରା ସୁନାଘର ଦାଦାଙ୍କୁ ଦାୟିତ୍ୱ ଦେଇକି ଆସିଛୁ, ଏମିତି ବ୍ୟସ୍ତ କାହିଁକି ହଉଛୁ? ସିଏ କ'ଣ ଆମ ଜିନିଷ ସବୁ ନେଇଯିବେ ନା ଖାଇଯିବେ?
1: କାହାକୁ ଆଜିକାଲି କ'ଣ ବିଶ୍ୱାସ ଅଛି? ତା ଛଡ଼ା ମୋତେ ସବୁଠୁ ବେଶୀ ବ୍ୟସ୍ତ ଲାଗୁଛି ଯେ ତୋ ବାପାଙ୍କ ଶ୍ରାଦ୍ଧ ଆଉ ମୋଟେ 15 ଦିନ ରହିଲା। ଗାଁରେ ଥିଲାବେଳେ ମୁଁ ପ୍ରତିବର୍ଷ ଶ୍ରାଦ୍ଧ ପକାଉଥିଲି, କିନ୍ତୁ ଏ ବର୍ଷ ଏଠି ମୋ ପାଖରେ ତୁ ଆଉ ବୋହୂ ଅଛ। ହେଲେ ଆମେରିକା ମାଟିରେ ଶ୍ରାଦ୍ଧ କେମିତି ପଡ଼ିବ? ଏଠି ଶ୍ରାଦ୍ଧ ସାମଗ୍ରୀ ମିଳିବ ନା ପୁରୋହିତ ମିଳିବ?
0: ନା, ଏଠି ପୁରୋହିତ କି ଶ୍ରାଦ୍ଧ ସାମଗ୍ରୀ କିଛି ମିଳିବନି।
1: ହଁ ନା, ଏଠି ପୁରୋହିତ କି ଶ୍ରାଦ୍ଧ ସାମଗ୍ରୀ କିଛି ମିଳିବନି। ଆଉ ତାହେଲେ କ'ଣ ହବ? ତୋ ବାପାଙ୍କ ଆତ୍ମା କେମିତି ଶାନ୍ତି ପାଇବ?
0: ବୋଉ, ବାପାଙ୍କ ଆତ୍ମା ଯଦି ପ୍ରକୃତରେ କେଉଁଠି ଥାଏ ତେବେ ସେ ନିଶ୍ଚୟ ଆମ ଅସୁବିଧା ବୁଝିବେ, ସେ ମୋଟେ ଅସନ୍ତୁଷ୍ଟ ହେବେନି। ତୁ ଏଠି ଥିବା ପର୍ଯ୍ୟନ୍ତ ସେସବୁ କଥା ଭୁଲି ଯାବୁ।
1: ମୁଁ ଏଠି ଆଉ କେତେ ଦିନ ରହିବି? ଏଇ 6 ମାସ ମୋତେ 6 ବର୍ଷ ପରି ଲାଗିଲାଣି। ଏଠିକି ଆସି ତୋ ଘର ଦ୍ୱାର ଦେଖିଲି, ତୋ ପୁଅକୁ ଦେଖିଲି, ତାକୁ ଗେଲ କଲି, ତା ସହିତ ଖେଳିଲି। ଏଠି ରହିବାରେ ମୋର ଆଉ ଆଦୌ ଇଚ୍ଛା ନାହିଁ ପୁଅ। ଗାଁ ଘର ବିଲ ବାରି ଗାଁ ଲୋକ ବନ୍ଧୁ ବାନ୍ଧବ ସମ୍ପର୍କୀୟମାନଙ୍କ କଥା ଭାରି ମନେ ପଡ଼ୁଛି। ହେ, ମୋତେ କେବେ ଗାଁରେ ଛାଡ଼ିବୁ କହିଲୁ? କହ ପୁଅ, କିଛି କହୁନୁ ଯେ?
0: କ'ଣ କହିବି, ଥରେ ତ କହିଲି ଆମ ଗାଁ ଏଠି ପାଖରେ ନୁହେଁ, ପୃଥିବୀର ଏପଟେ ଆମେରିକା ଆଉ ଆରପଟେ ଆମ ଦେଶ ଆଉ ଆମ ଗାଁ। ଠିକ୍ ଅଛି, ମୁଁ ତତେ ଆଣିଛି ଯେତେବେଳେ ନିଶ୍ଚୟ ଗାଁରେ ଛାଡ଼ି ଦେଇ ଆସିବି, କିନ୍ତୁ ଏବେ ନୁହଁ।
1: ଆଉ କେବେ?
0: ଆଉ କିଛି ଦିନ ଯାଉ, ତୋ ନାତି ଆଉ ଟିକେ ବଡ଼ ହେଇଯାଉ, ମୁଁ ସୁବିଧା ଦେଖି ତତେ ନେଇ ଗାଁରେ ଛାଡ଼ି ଦେଇ ଆସିବି ହେଲା।
2: ଘରଟା ଭିତରେ ରହି ରହି ତାଙ୍କୁ ବୋର୍ ଲାଗୁଛି, ତମେ ଟିକେ ମମିଙ୍କୁ ନେଇ ଆମେରିକାର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖେଇ ଆଣୁନ, ତାଙ୍କ ମନ ପରିବର୍ତ୍ତନ ହେଇଯିବ।
1: ସେସବୁ ଜାଗା ଦେଖି ମୁଁ କ'ଣ ଜାଣିବି ନା କିଛି ବୁଝିବି? ମୋତେ ତମେ ଗାଁରେ ନେଇ ଛାଡ଼ି ଦେଇ ଆସ। ହେଇ, ଫଡ଼ି କାନ୍ଦିଲାଣି, ମୁଁ ଯାଉଛି।

0: ଆଜ୍ଞା ନମସ୍କାର।
1: ଆ କାହାକୁ ଖୋଜୁଛନ୍ତି? ସେମାନେ ମାନେ ମୋ ପୁଅ ବୋହୂ ଦୁହେଁ ଅଫିସ ଯାଇଛନ୍ତି। ସେମାନେ ଫେରୁ ଫେରୁ ସନ୍ଧ୍ୟା 7ଟା ସେପଟେ ହେଇଯିବ।
0: ମୁଁ ଆପଣଙ୍କ ପୁଅ ବୋହୂଙ୍କ ପାଖକୁ ଆସିନି।
1: ଆ ଏ ଘରେ ତ ଆଉ କେହି ରହନ୍ତି ନାହିଁ। ଆଉ ତେବେ
0: ମୁଁ ଆପଣଙ୍କ ପାଖକୁ

0: ଆସିଛି
1: ମୋ ପାଖକୁ? ହଁ, ମୁଁ ତ ଆପଣଙ୍କୁ ଚିହ୍ନି ନାହିଁ
0: ଭଉଣୀ। ମୁଁ ତମକୁ ପ୍ରତିଦିନ ତମ ସାମ୍ନାରେ ଥିବା ଫ୍ଲାଟର 14 ମହଲା ଘରୁ ଦେଖୁଛି। ତମେ ଗୋଟେ ପିଲାକୁ ଖେଳୁଛ, ଗେଲ କରୁଛ, ଆଉ ଖୁଆଇ ଦଉଛ। କେତେ ଦିନ ହେଲା ଭାବିଲିଣି ତମକୁ ଆସି ଟିକେ ଦେଖା କରିବି, ହେଲେ ସୁବିଧା ପାଉନଥିଲି। ମୁଁ ମଧ୍ୟ ଏଠି ମୋ ନାତୁଣୀର ଲାଳନ ପାଳନ ଦାୟିତ୍ୱରେ ଅଛି, ତାକୁ ଏକୁଟିଆ ଘରେ ଛାଡ଼ି ଆସିପାରୁନଥିଲି ଆଜି ଯାଏଁ।
1: ଆଜି ପୁଣି ଆସିଲ କେମିତି?
0: ଆଜି ଆଜି ମୋ ନାତୁଣୀର ଦେହ ଖରାପ, ତାକୁ ଡାକ୍ତର ଦେଖେଇବାକୁ ମୋ ପୁଅ ବୋଉ ନେଇଯାଇଛନ୍ତି। ଏଇ ମୌକାରେ ମୁଁ ଚାଲି ଆସିଲି ଆଉ।
1: ଆସ ଘର ଭିତରକୁ ଆସ, ଏଇଠି ଏ ସୋଫା ଉପରେ ବସ।
0: ହେଇଟି ଶୁଣ, ମୋ ହାତରେ ସମୟ ଅଳ୍ପ, ମୋ ପୁଅ ବୋଉ କେତେବେଳେ ଫେରି ଆସିବେ ସେ କଥା କହିହବନି, ହେଲେ ତମକୁ ଗୋଟେ କଥା କହିବାର ଅଛି।
1: କ'ଣ?
0: ସେଇଟା କହିସାରିବା ପରେ ଯଦି ସମୟ ହୁଏ ତାହେଲେ ଆମେ ଯାହା କିଛି ଗପିବା।
1: ହଉ, କ'ଣ କହିବାର ଅଛି କୁହ ଭଉଣୀ।
0: ଶୁଣ, ମୋତେ ମୋ ପୁଅ ବୋଉ ଏଠିକି ଆଣିଲା ବେଳେ ମୁଁ ଜାଣିନଥିଲି ଯେ ମୁଁ ତା ଝିଅର ବେବି ସିଟର ଭାବେ ଆସିଛି ବୋଲି।
1: ସେ ବେବି ସିଟରଟା ପୁଣି କ'ଣ
0: ଜାଣିନ? ଆମ ଓଡ଼ିଆରେ ଯାହାକୁ ଆୟା କୁହାଯାଏ, ତାକୁ ଏ ଆମେରିକାରେ ବେବି ସିଟର କହୁଛନ୍ତି। ଏଠି ଘରୋଇ କାମ ବାଲି ଭାରି ମହଙ୍ଗା, ତେଣୁ ଏଠି ଯଦି ସ୍ୱାମୀ ସ୍ତ୍ରୀ ଦିହେଁ ଚାକିରି କରୁଥାନ୍ତି ତାହେଲେ ସେମାନେ ନିଜ ମାଆକୁ କି ଶାଶୁକୁ ଆଣି ବେବି ସିଟର ଭାବେ ରଖନ୍ତି। ପିଲାଟି ବଡ଼ ହେଇ ସ୍କୁଲ ନଗଲା ପର୍ଯ୍ୟନ୍ତ ସିଏ ଏଇ ବେବି ସିଟର କାମ କରିବାକୁ ବାଧ୍ୟ ହେଇଥାନ୍ତି। ମୁଁ ଏଠିକି ଆସିବା 2 ବର୍ଷ ହେଇଗଲାଣି, ଯେତେ କହିଲେ ବି ମୋ ପୁଅ ବୋଉ ମୋତେ ଗାଁକୁ ପଠେଇବାକୁ କିଛି ହେଲେ ବ୍ୟବସ୍ଥା କରୁନାହାନ୍ତି। ଦିନେ ମୋ ପୁଅ ବୋଉ କଥା ହଉଥିବାର ମୁଁ ଶୁଣିଲି।
1: କ'ଣ ଶୁଣିଲ?
0: ଗାଁରେ ଥିବା ଆମ ଘର ଢିଅ ଜମିବାଡ଼ି ସବୁକୁ ସେମାନେ ବିକ୍ରି କରିଦେବାକୁ ଆମ ଗାଁ ସରପଞ୍ଚ ସହିତ କଥାବାର୍ତ୍ତା ହଉଛନ୍ତି।
1: ତମେ ଯାହା କହୁଛ ମୋତେ ବି ସେମିତି ସେମିତି ଲାଗୁଛି। ମୁଁ ଏଠିକି ଆସି ବନ୍ଧନରେ ପଡ଼ିଯାଇଛି ଭଉଣୀ, ମୋର ଆସିବା 6 ମାସ ହେଇଗଲାଣି, ମୋତେ ଆଉ ଏଠି ଆଦୌ ଭଲ ଲାଗୁନାହିଁ। ମୁଁ ଗାଁକୁ ଫେରିବା କଥା କହିଲେ ପୁଅ ବୋହୂ କଥାଟାକୁ ବିଭିନ୍ନ ଆଳ ଦେଖେଇ ଟାଳି ଦେଉଛନ୍ତି। ସେମାନେ ଆହୁରି କହୁଛନ୍ତି ଆମେ ତମ ପୁଅ ବୋହୂ ନାତି ସବୁ ତ ଏଠି ଆମେରିକାରେ ଅଛୁ, ଗାଁରେ ତମର ନିଜର ଲୋକ କିଏ ଅଛି କି? ଗାଁକୁ ଯିବାକୁ କାହିଁକି ଏମିତି ବ୍ୟସ୍ତ ହେଉଛ? ତମେ କହିଲ ଦେଖି ଭଉଣୀ, ଗାଁରେ କ'ଣ ସତରେ ଆମର ଆଉ କେହି ନିଜର ନାହାନ୍ତି? ସେଇ ଗାଁ ଯେଉଁଠି 40 ବର୍ଷ ଧରି ଆମେ ଘର ସଂସାର କରିଛେ, ତାର କୂଅ ପୋଖରୀ ବାଡ଼ି ବଗିଚା ଘାସ ପଡ଼ିଆ ଫୁଲ ଫଗୁଣ ଆମ୍ବ ତୋଟା ଗାଁ ଦାଣ୍ଡ ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସେ ସବୁକୁ ଭୁଲି ଆମେ କ'ଣ ଏଠି ସୁଖ ଶାନ୍ତିରେ ରହିପାରିବା?
0: ଜମା ନୁହଁ, ପ୍ରତି ମୁହୂର୍ତ୍ତରେ ମୋର ଆମ ଦେଶ ଭାରତ ଆଉ ଆମର ସେଇ ଗାଁ ଭୂଇଁ ସେଠିକାର ଲୋକ ସହି ସଙ୍ଗାତ ଯାହାଙ୍କ ସହିତ ଆମେ ଚଳିଛେ ସୁଖ ଦୁଃଖ ବାଣ୍ଟିଛେ, ଆମ ମେଳା ମହୋତ୍ସବ ପର୍ବପର୍ବାଣୀ ଓଷା ବ୍ରତ ମଠ ମନ୍ଦିର ସବୁ କଥା ଭାରି ମନେ ପଡ଼ୁଛି ଭଉଣୀ।
1: ମୋର ଯାହା ମନେ ହେଉଛି ସେମାନେ ଆମ ଘର ଦ୍ୱାର ଗାଁର ଜମିବାଡ଼ି ବିକ୍ରି କରିଦେଇ ଗାଁରେ ଥିବା ଆମର ଆଶ୍ରୟସ୍ଥଳକୁ ପୋଛି ସଫା କରିଦେବେ, ଯାହାଫଳରେ ଆମେ ଆଉ ଭାରତକୁ ଫେରିବାର ସମସ୍ତ ବାଟ ବନ୍ଦ ହେଇଯିବ। ହଁ ଭଉଣୀ, ତମେ ତ କହିଲ ନାହିଁ ତମ ନାଁ କ'ଣ, ଘର କେଉଁଠି, ଓଡ଼ିଆ କହୁଛ ଯେତେବେଳେ ତମ ଘର ନିଶ୍ଚୟ ଓଡ଼ିଶା, ତେବେ ଓଡ଼ିଶାର କେଉଁଠି ତମ ଘର?
0: ଆମ ଘର କଟକ ପାଖରେ, ଗାଁ ନାଁ ନାଉପଦା, ଆଉ ମୋ ନାଁ ହେଉଛି କାମିନୀ। ହଉ, ମୋ ପୁଅ ବୋଉଙ୍କ ଫେରିବା ସମୟ ହେଇଗଲାଣି, ମୁଁ ଏଠିକି ଆସିବା କଥା ସେମାନେ ଯଦି ଜାଣିବେ ନା ଘରେ ମହାଭାରତ ସୃଷ୍ଟି ହେଇଯିବ, ମୁଁ ଆସୁଛି ଭଉଣୀ।
1: ଆଚ୍ଛା ଭଉଣୀ, ମୋତେ ଟିକେ ଲିଫ୍ଟରେ ଯିବା ଆସିବା କରିବାର ବାଗଟା ଶିଖେଇ ଦିଅନ୍ତାନି, କେତେବେଳେ ସୁବିଧା ମିଳିଲେ ତମ ପାଖକୁ ଯାଆନ୍ତି।
0: ଲିଫ୍ଟ ଚଲେଇ ଶିଖିବା ଅତି ସହଜ, ତମେ ବି ମୋ ସାଙ୍ଗରେ ଆସ, ମୁଁ ତମକୁ ଶିଖେଇ ଦେବି।
1: ହଉ ତେବେ ଚାଲ ଚାଲ ଭଉଣୀ,
0: ଆସ ଆସ।
2: ମମି, ନିଦ ହେଇଯାଇଥିଲା କି? ଆରେ କିଛି କହୁନାହାନ୍ତି ଯେ, କ'ଣ ଦେହ ଖରାପ ହେଇଛି? ଆପଣଙ୍କର କ'ଣ ହେଇଛି ମମି? ନ କହିଲେ ଆମେ ଜାଣିବୁ କେମିତି?
3: କାହାର କ'ଣ ହେଇଛି ନୀଳିମା?
2: ମମିଙ୍କର।
3: କ'ଣ ହେଇଛି ବୋଉର?
2: ମୁଁ ଆସି କଲିଂ ବେଲ୍ ମାରି ମାରି ସେ

0: କବାଟ ଖୋଲିଲେନି। ଫୋନ୍ ଲଗେଇବାର କିଛି ସମୟ ପରେ ଆସି କବାଟ ଖୋଲିଲେ। ମୁଁ ଭାବିଲି ତାଙ୍କୁ ବୋଧେ ନିଦ ଲାଗିଯାଇଥିବ। ସେ କଥା ପଚାରି ପଚାରି ଥକିଲିଣି, କିନ୍ତୁ କିଛି ଉତ୍ତର ନଦେଇ ଯାଇକି ତାଙ୍କ ବେଡ଼୍ରେ ଶୋଇଛନ୍ତି। ତମେ ଆସିଲଣି, ତାଙ୍କର କ'ଣ ହେଇଛି ଯାଇ ପଚାର ତ।
1: ରୁହ, ମୁଁ ଦେଖୁଛି। ବୋଉ, ଏ ବୋଉ, କ'ଣ ହେଇଛି ତୋର?
2: ମୋର କିଛି ହେଇନି।
0: ଆପଣ କ'ଣ ତାହେଲେ ଆମ ଉପରେ ରାଗିଛନ୍ତି?
2: ମୁଁ କାହା ଉପରେ ରାଗିଲେ କ'ଣ କରିପାରିବି ଯେ?
1: ଓହୋ, ତୁ ଏମିତି କଥା କାହିଁକି କହୁଛୁ ବୋଉ? ତତେ କିଏ କ'ଣ କହିଲା?
2: ମୁଁ କୋଉ ମଣିଷରେ ଲେଖା, ମତେ କିଏ କ'ଣ କାହିଁକି କହିବ? ନା ମୋ କଥା କିଏ ଶୁଣିବ?
0: ଆପଣଙ୍କର କୋଉ କଥା କିଏ ଶୁଣିଲା ନାହିଁ କହିଲେ?
1: ତୋର କୋଉ କଥା କିଏ ଶୁଣିଲାନି ବୋଉ?
2: ମୁଁ ତତେ କେତେ ଥର କହିଛି ମୁଁ ଗାଁକୁ ଯିବି, ତୁ ମୋ କଥା ଶୁଣିଛୁ?
1: ବୋଉ, ମୁଁ ତ ତତେ କହିଛି ତତେ ଗାଁରେ ଛାଡ଼ି ଆସିବି, ହେଲେ ଏବେ ନୁହେଁ, ଆଉ କିଛି ଦିନ ଅପେକ୍ଷା କର।
0: ଆମେ ତ ଆପଣଙ୍କୁ ଏଠି ସବୁଦିନ ରହିବା ପାଇଁ କହୁନୁ, ମାତ୍ର 6 ମାସ ହେଲା ଆପଣ ଆସିଛନ୍ତି। ଗାଁକୁ ଯିବାକୁ ଏତେ ବ୍ୟସ୍ତ କାହିଁକି ହେଉଛନ୍ତି ଯେ?
2: 6 ମାସ କିଛି କମ୍ ସମୟ ନୁହେଁ। ମୋତେ ଏଠି ଜମା ଭଲ ଲାଗୁନାହିଁ, ଆଉ ଗୋଟେ ଦିନ ବି ଏଠି ମୋର ଇଚ୍ଛା ନାହିଁ।
1: ବୋଉ, ବୋଉ,
0: ସିଏ ତାଙ୍କ ରୁମ୍କୁ ଚାଲିଗଲେ।
1: ତମେ ଟିକେ ଯାଇ ବୋଉକୁ ବୁଝାଉନ ନୀଳିମା।
0: ମୁଁ ତ ତମକୁ କହିଲି ତମେ ମମିଙ୍କୁ ନେଇ ଆମେରିକାର କିଛି ଦର୍ଶନୀୟ ସ୍ଥାନ ବୁଲେଇ ଆଣ, ତମେ ମୋ କଥା କୋଉ ଶୁଣୁଛ ଯେ?
1: ଆରେ, ମୁଁ ତାକୁ ସେ କଥା ବି କହିସାରିଛି, ହେଲେ ତାର ତ ସେଥିରେ ଆଗ୍ରହ ନାହିଁ।
0: ତାଙ୍କୁ କାଲି ଜୋର କରି ନେଇଯାଇ ଆମେରିକାର ବିଭିନ୍ନ ସ୍ଥାନ ଦେଖେଇ ଆଣ, ତ ଦେଖିବ ତାଙ୍କ ମନ ନିଶ୍ଚୟ ବଦଳିଯିବ।
1: ହଉ ହଉ, ତାହେଲେ କାଲି ମୁଁ ତାକୁ ନେଇଯିବି।

0: କ୍ଷିତିଶ କ୍ଷିତିଶ ଦେଖିଲ ଫଡ଼ିନା ଏତେ ସକାଳୁ କାହିଁକି କାନ୍ଦୁଛି?
1: ରାତି ପାହିନେ କାହିଁକି ଅଯଥା ଟିକେ ପାଟି କରୁଛ କହିଲ?
0: ଓହୋ ଉଠ ଟିକେ,
1: ଫଡ଼ିନା ପାଖରେ ପୁରା ବୋଉ ଅଛି, ତା କଥା ସେ ବୁଝିବ। ତମେ ମତେ ଡିଷ୍ଟର୍ବ ନକରି ଶୋଇପଡ଼ିଲ ପ୍ଲିଜ।
0: ତମେ ଉଠିଲ ଦେଖିବା ପିଲାଟା କାହିଁକି ଏତେ ଜୋରରେ କାନ୍ଦୁଛି।
1: ମଣିଷ ଗୋଟେ ଶାନ୍ତିରେ ଶୋଇବାକୁ ଦେବନି। ହଉ ଚାଲ।
0: ମମି ମମି
1: କାହିଁ ବୋଉ ତ ତା ରୁମ୍ରେ ନାହିଁ।
0: ମୋ ଧନକୁ କିଏ ମାଇଲାରେ, କାହିଁକି ଏତେ ଜୋରରେ କାନ୍ଦୁଛୁ?
1: ହେଲେ ବୋଉ କୁଆଡ଼େ ଗଲା, ତା ରୁମ୍ରେ ତ ନାହିଁ।
0: ଯିବେ ଆଉ କୁଆଡ଼େ, ଦେଖ କାଳେ ବାଥରୁମ୍ ଯାଇଥିବେ।
1: ନାଇଁ ନୀଳିମା, ମୁଁ ବାଥରୁମ୍ କିଚେନ୍ ଡାଇନିଂ ଡ୍ରଇଂ ବାଲକୋନି ସବୁଠି ଖୋଜି ସାରିଲେଣି, ବୋଉ କୋଉଠି ହେଲେ ନାହିଁ।
0: ଆଶ୍ଚର୍ଯ୍ୟ କଥା, ବୋଉ ତାହେଲେ ଗଲେ କୁଆଡ଼େ? ତାଙ୍କ ଗୋଡ଼ ଖରାପ, ସେ 15 ମହଲାର ପାହାଚ ଓହ୍ଲାଇ ତଳକୁ କେବେ ଯାଇପାରିବେନି, ଲିଫ୍ଟ ଚଲେଇବା ବି ତାଙ୍କୁ ଜଣା ନାହିଁ, ସେ ତେବେ ଗଲେ କୁଆଡ଼େ?
1: ନୀଳିମା, ମୋ ବୋଉ ଭାରି ସ୍ୱାଭିମାନୀ, ସେ ଚାହୁଁଥିଲା ଗାଁକୁ ଫେରିଯିବା ପାଇଁ, ଆମେ ତାକୁ ମନା କଲେ, ସେ ରାଗରେ କିଛି କରିଦେଲା କି?
0: ନା ନା, ତମେ ସେମିତି କାହିଁକି ଭାବୁଛ, ବୋଉ ଏଇଠି କୋଉଠି ଥିବେ ନିଶ୍ଚୟ। ତମେ ଆଉ ଥରେ ଭଲକି ଦେଖିଲ ତ?
1: କୋଉଠି ଆଉ ଦେଖିବି, କୋଉଠି ଆଉ ଖୋଜିବି ନୀଳିମା? ନାଇଁ ନୀଳିମା, ତମେ ମୋ ବୋଉକୁ ଭଲ ଭାବେ ଜାଣିନା, ମୋ ମନକୁ କାହିଁକି ପାପ ଛୁଉଁଛି।
0: ନା ନା, ତମେ ମୋଟେ ବ୍ୟସ୍ତ ହୁଅନା, ବୋଉ ସେମିତି କିଛି କାମ କରିବେନି। ଆଚ୍ଛା, ଏଇ କାଗଜଟା ଏଠି ଏମିତି ଭଙ୍ଗା ହେଇକି କ'ଣ ଥୁଆ ହେଇଛି ଦେଖିଲ?
1: ଆରେ ଦେଖି ଦେଖି,
0: ଏଇ ନିଅ,
1: ଏଇଟା ତ ବୋଉ ଲେଖିଛି।
0: ମମି ଲେଖିଛନ୍ତି, ପଢ଼ିଲ ପଢ଼ିଲ କ'ଣ ଲେଖିଛନ୍ତି?
1: ମୁଁ ଜାଣିଛି କ୍ଷିତିଶ,
2: ତୁ ଏବେ ମତେ ବହୁତ ଖୋଜିବୁ, ଫଡ଼ି ଏବେ ନିଦରୁ ଉଠି ମତେ ନ ପାଇ କାନ୍ଦୁଥିବ, ନୀଳିମା ବି ବହୁତ ବ୍ୟସ୍ତ ହେଇପଡ଼ିବ, ତମେ କଦାପି ଭାବିପାରିବନି ଯେ ମୁଁ କେମିତି ଏ 15 ମହଲାରୁ ତଳକୁ ଓହ୍ଲେଇବି, ତମେ ଚିନ୍ତା ବି କରିପାରିବ ନାହିଁ। ଆମେରିକା ଆକାଶରୁ ଓଡ଼ିଶା ଆକାଶ ଯାଏ ଉଡ଼ିଯିବା ପରେ ସାହସ କେମିତି ମୋର ହେଲା, ଉଡ଼ାଜାହାଜରେ ଯିବା ପାଇଁ ମୋ ପାଖରେ ଟିକେଟ୍ ନାହିଁ କି ଆମେରିକା ଛାଡ଼ିବା ପାଇଁ ଅନୁମତି ପତ୍ର ବି ନାହିଁ। ମୁଁ ମଧ୍ୟ ନିଜେ ଜାଣେ ଯେ ଓଡ଼ିଶାରେ ପହଞ୍ଚିବା ତ ଦୂରର କଥା, ମୁଁ ଏଇ ଆମେରିକାର ସୀମା ବି ଡେଇଁପାରିବି ନାହିଁ। ହଁ, ଏମିତି ବି ହେଇପାରେ, ମୁଁ ବେଶୀ କିଛି ବାଟ ଯିବା ପୂର୍ବରୁ ତମେ ମୋତେ ଧରି ନେଇ ପୁଣି ପଞ୍ଜୁରୀରେ ପୁରେଇ ତାଲା ଠୁକିଦେବ, ନହେଲେ ପୋଲିସ ଲଗେଇ ଧରିନେବ। କିନ୍ତୁ ମୁଁ ଭାବୁଛି ତମ ପାଖରେ ସବୁଦିନ ବେବି ସିଟର ହେଇ ନ ରହିବା ପାଇଁ ମୁହଁରେ କହିବା ଅପେକ୍ଷା ପ୍ରତିବାଦ କରିବାର ଏଇଟା ହିଁ ସବୁଠୁ ଭଲ ବାଟ। ମୁଁ କେବଳ ସେଇଆ ହିଁ କରିଛି, ତୁମର ବୋ
0: ମମ୍ମି।

ଶୁଣିଲେ ନାଟକ ବେବି ସିଟର। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଯଶୋଦା, ଆଶାଲତା ମନ୍ତ୍ରୀ, କ୍ଷିତିଶ, ସୁଧାକର ଦାସ, ନୀଳିମା, ସନ୍ଧ୍ୟା ମିତ୍ର ଓ କାମିନୀ କ୍ରିଷ୍ଣା ମହାନ୍ତି। ରଚନା ଆନନ୍ଦ ଚନ୍ଦ୍ର ପୋହି, ପ୍ରଯୋଜନା ରଣଦୀପ ପ୍ରଧାନ।